ଭାଦ୍ରବ ମାସ ପ୍ରଥମ ଦିନ, ଇଂରାଜୀ 2026 ମସିହା ଅଗଷ୍ଟ 23 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

ସମସ୍ତଙ୍କ ଜୀବନ କଷ୍ଟକର ହୋଇପାରେ, କିନ୍ତୁ ଅସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢ଼ନ୍ତୁ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ନିଜ ଧାରଣା ଓ ଜ୍ଞାନକୁ ଉଦ୍ୟୋଗରେ ପରିଣତ କରି ସମାଜର ବାସ୍ତବ ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ନିରନ୍ତର ଶିକ୍ଷା, ଉଦ୍ଭାବନ ଓ ବିଭିନ୍ନ ବିଷୟରେ କାର୍ଯ୍ୟ କରିବାର କ୍ଷମତା ଆଗାମୀ ପିଢ଼ିକୁ ନେତୃତ୍ୱ ନେବାର ସୁଯୋଗ ପ୍ରଦାନ କରିବ। ବିକାଶଶୀଳ ପ୍ରଯୁକ୍ତିକୁ ଉପଯୋଗ କରି ସ୍ୱଚ୍ଛ ଶକ୍ତି ଓ ପରିବେଶ କ୍ଷେତ୍ରରେ ଜୀବିକା, ଗବେଷଣା ଓ ଉଦ୍ୟୋଗ କରିବାକୁ ଶ୍ରୀ କମ୍ଭମ୍ପାଟି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣାସୀଠାରେ ଓଡ଼ିଶା ପରବ ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ମହୋତ୍ସବରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ହସ୍ତଶିଳ୍ପ ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ସମ୍ଭାର ପ୍ରଦର୍ଶିତ ହେଉଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଆସନ୍ତା 31 ତାରିଖରୁ ଦୁଇଦିନ ପର୍ଯ୍ୟନ୍ତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ। ଏଥିପାଇଁ ଅପରାହ୍ନ 4:00 ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ। ସୂଚନା ଅନୁଯାୟୀ ଗତ 2025 ମସିହା ମାର୍ଚ୍ଚ 25 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଦେଶର 48 ଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଥିବା ବେଳେ ଏଥିରେ ଓଡ଼ିଶାରୁ 2 ଜଣ ଶିକ୍ଷକ ଅଛନ୍ତି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମରାଜ ଉମାକାନ୍ତ ନାୟକ ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆସ୍ଥିତ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଶିକ୍ଷକ ମହମ୍ମଦ ଜାଫର ଆଲାମଙ୍କୁ ଆସନ୍ତା 5 ତାରିଖରେ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ସମ୍ମାନ ପ୍ରଦାନ କରିବେ। ରାଜ୍ୟର 3 ଆୟୁର୍ବେଦ ମହାବିଦ୍ୟାଳୟରେ

0: 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ନିମନ୍ତେ ଅନୁମତି ମିଳିଛି। ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଗଞ୍ଜାମ ଅଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଏବଂ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ନାମଲେଖା ପାଇଁ ଅନୁମତି ମିଳିଛି। ପୌରସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁଷ୍ଠାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନ୍ଟିପିସି ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିସ୍ଫୋରଣ ଘଟି 5 ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା 2 ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 7 ଦିନ ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ବିଜେ ପ୍ରତିମା ରାଧାଗୋବିନ୍ଦଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଇ ଝୁଲଣ ମଣ୍ଡପରେ ବିମାନରେ ପରିକ୍ରମା କରାଯାଉଛି। ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡାକ୍ତରୀ ଦଳ। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ମଶାବାହିତ ରୋଗର ନିୟନ୍ତ୍ରଣ ଆଦି ସ୍ଥିତି ସମ୍ପର୍କରେ ଏହି ଦଳ ସମୀକ୍ଷା କରିଛନ୍ତି। ଦେଶରେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଚନ୍ଦ୍ରଯାନ 3ର ସଫଳତା ପରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିକଶିତ ଭାରତ ଅଭିମୁଖେ ନୂତନତ୍ୱ ସହଯୋଗ ଏବଂ ବିଶ୍ୱ ମହାକାଶ ନେତୃତ୍ୱ ପାଇଁ ଆକାଂକ୍ଷା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା 100 ମିଟର ଦୌଡ଼ ଏ ବର୍ଗରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି। ମହିଳା 100 ମିଟର ଦୌଡ଼ ବି ବର୍ଗରେ ଭାରତର ରାଜରଞ୍ଜନ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହିଳା ଲଙ୍ଗ୍ ଜମ୍ପରେ ଆନ୍ସି ସୋଜାନ ଇଡ଼ାପାଲିଙ୍କୁ ସ୍ୱର୍ଣ୍ଣପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେତା ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ 27ଟି ଦେଶରୁ ମୋଟ 187 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି। ଆଜି ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆଜି ଏଥିରେ ଶୁଣନ୍ତୁ ମଧୁମେହ ରୋଗରେ ସତର୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଧୀରଞ୍ଜନ ପଟ୍ଟନାୟକ।
2: ମଧୁମେହ ରୋଗର ଭୟାବହତା ବିଷୟରେ ସମସ୍ତଙ୍କର ପ୍ରାୟ ଅଳ୍ପ ବହୁ ଧାରଣା ହୋଇସାରିଛି। ଏହି ରୋଗ ଅତି ପ୍ରଖର ବେଗରେ ବିସ୍ତାରିତ ହେବାରେ ଲାଗିଛି। ପରିବାରର ଯଦି ଏକାଧିକ ଲୋକଙ୍କୁ ରୋଗ ହୁଏ ବା ଛୋଟ ପିଲାମାନଙ୍କୁ ରୋଗ ଆକ୍ରାନ୍ତ କରେ ଅଥବା ଘରର ରୋଜଗାର କରୁଥିବା ବ୍ୟକ୍ତି ଯଦି ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ପରିବାରର ଦୁଃଖ ବହୁତ ବଢ଼ିଯାଏ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ ଏବଂ ଠିକ୍ ଭାବରେ ଓ ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ଦେହର ବାହ୍ୟ ତଥା ଆଭ୍ୟନ୍ତରୀଣ ଅଙ୍ଗ ଯଥା ହୃଦଯନ୍ତ୍ର ବା ହାର୍ଟ, ବୃକକ୍ ବା କିଡ଼ନିଜ୍, ଆଖି ଇତ୍ୟାଦି ଯଦି ଖରାପ ହୋଇଯାଏ ତେବେ ଚିକିତ୍ସାର ଖର୍ଚ୍ଚ ଅତ୍ୟଧିକ ବଢ଼ିଯାଏ। ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶା। ପ୍ରଶ୍ନ ଉଠେ, କ'ଣ ଆମର ଜୀବନ ତଥା ସମାଜ ଏହି ମହାମାରୀ ରୋଗର ପ୍ରକୋପରୁ ରକ୍ଷା ପାଇପାରିବ? ମଧୁମେହ ରୋଗର ପ୍ରକୋପରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ପ୍ରଥମ କଥା ହେଲା ଜାଣି ରଖିବା ଦରକାର ଏହି ରୋଗ କ'ଣ ପାଇଁ ହୁଏ। ଏହି ରୋଗ ହେଲେ ପେଟରେ ଥିବା ଏକ ଜରୁରୀ ଯନ୍ତ୍ର ଅଗ୍ନାଶୟ ଧୀରେ ଧୀରେ ଅକାମୀ ହୋଇପଡ଼େ, ଯାହାକି ପୁନର୍ବାର ଠିକ୍ ହୁଏ ନାହିଁ। ଦିନକୁ ଦିନ ରୋଗ ବଢ଼ିବାରେ ଲାଗେ। ଏହି ପରିପ୍ରେକ୍ଷୀରେ ଅନ୍ୟ କୌଣସି ପଦ୍ଧତି ଦ୍ୱାରା ରୋଗୀର କୌଣସି ପ୍ରକାରର ଉନ୍ନତି ସାଧିତ ହୋଇପାରେ ନାହିଁ, ତେଣୁ ଏହା ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଲା ନିୟମିତ ଭାବରେ ରକ୍ତ ପରୀକ୍ଷା କରିବେ ଏବଂ ଡାକ୍ତରଙ୍କର ପରାମର୍ଶ ନେବେ। ମନେ ରଖିବେ ରକ୍ତର ଶର୍କରା ବା ସୁଗାର, ଚର୍ବି ବା କୋଲେଷ୍ଟ୍ରଲ୍ ଏବଂ

0: ଏବଂ ରକ୍ତଚାପ ବା ବ୍ଲଡ୍ ପ୍ରେସର ଯେପରି ସର୍ବଦା ଠିକ୍ ସ୍ତରରେ ରହେ। ତୃତୀୟ କଥା ହେଲା ଶାରୀରିକ ପରିଶ୍ରମ। ପ୍ରତ୍ୟହ ଅତି କମ୍ରେ ଅଧଘଣ୍ଟା ପରିଶ୍ରମ କରିବା ଦରକାର। ଏହା ମଧୁମେହ ରୋଗର ଉପଶମ ପାଇଁ ଏକ ଔଷଧ ଭଳି କାମ କରେ। ଆପଣ କେଉଁ ପ୍ରକାରର ପରିଶ୍ରମ କରିପାରିବେ ତାହା ଆପଣଙ୍କର ଡାକ୍ତରଙ୍କଠାରୁ ଠିକ୍ ଭାବରେ ବୁଝି ନିଅନ୍ତୁ। ଚତୁର୍ଥ କଥା ହେଲା ହାତ ଏବଂ ପାଦର ଯତ୍ନ ନେବା ନିହାତି ଦରକାର। କାରଣ ହାତରେ କିମ୍ବା ପାଦରେ ଘା ହେଲେ ତାହା ସହଜରେ ଶୁଖେ ନାହିଁ। ଏହି ସମସ୍ୟାର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଏବଂ ଅନେକ କ୍ଷେତ୍ରରେ ରୋଗୀର ହାତ ବା ଗୋଡ଼କୁ କାଟିଦେବାକୁ ଡାକ୍ତରମାନେ ବାଧ୍ୟ ହୁଅନ୍ତି। ପଞ୍ଚମ କଥା ହେଲା ଖାଦ୍ୟରେ କିଛିଟା ଯତ୍ନ ନେବା ନିହାତି ଦରକାର। ଏହିଠାରେ ଗୋଟିଏ କଥା ମୁଁ ପରିଷ୍କାର କରିଦେବାକୁ ଚାହେଁ ଯେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟରେ ବିଶେଷ ପରିବର୍ତ୍ତନର ଆବଶ୍ୟକତା ପ୍ରାୟ ନାହିଁ। ହଁ, ରୋଗୀର ଓଜନ ଯଦି ବହୁତ ଅଧିକ ବା ବହୁତ କମ୍ ହୋଇଥାଏ ବା ରୋଗୀ ମଧୁମେହ ରୋଗଜନିତ କୌଣସି ଅନ୍ୟ ସମସ୍ୟା ବା କମ୍ପ୍ଲିକେସନ୍ସରେ ପୀଡ଼ିତ ଥାଆନ୍ତି, ତେବେ ଖାଦ୍ୟର କିଛିଟା ପରିବର୍ତ୍ତନ ଦରକାର। ଭାତ, ଆଳୁ ଏବଂ ସାରୁ ଯେ ମଧୁମେହ ରୋଗୀ ପାଇଁ ସମ୍ପୂର୍ଣ୍ଣ ବର୍ଜିତ, ଏହି ଧାରଣା ଭୁଲ। ଅନେକ କ୍ଷେତ୍ରରେ କେବଳ ମିଠା, ତେଲ ଏବଂ ଲୁଣର କଟକଣା ହିଁ ରୋଗୀ ପାଇଁ ଯଥେଷ୍ଟ ହୁଏ। ଅଯଥା କଟକଣା ରୋଗୀ ଲାଗି ହୁଏତ କ୍ଷତିକାରକ ମଧ୍ୟ ହୋଇପାରେ। ରୋଗୀମାନେ ମନେ ରଖିବା କଥା ଯେ ଉପବାସ ମଧୁମେହ ରୋଗୀ ପାଇଁ ସମ୍ପୂର୍ଣ୍ଣ ମନା। ଶେଷ କଥା ହେଲା ରୋଗୀର ଯେକୌଣସି ସମୟରେ ରକ୍ତରେ ଶର୍କରାର ସ୍ତର ଅତ୍ୟଧିକ ଭାବରେ ହ୍ରାସ ପାଇପାରେ। ସେହି ପରିସ୍ଥିତିରେ ସଙ୍ଗେ ସଙ୍ଗେ କିଛି ଚିନି ବା ଅନ୍ୟ ମିଠା ତୁରନ୍ତ ବ୍ୟବହାର କରିବା ଦରକାର। ମଧୁମେହ ରୋଗର ଭୟଙ୍କର ରୂପ ସତ୍ତ୍ୱେ ଯଦି ଏହି କେତୋଟି ସାମାନ୍ୟ ନିୟମ ପାଳନ କରାଯାଏ ରୋଗୀମାନେ ବିଶେଷ ଅସୁବିଧାରେ ପଡ଼ିବେ ନାହିଁ। ମନେ ରଖିବେ ଏହି ନିୟମ ଦ୍ୱାରା ମଧୁମେହ ଜନିତ ସମସ୍ୟାକୁ ଅନେକାଂଶରେ ଦୂରେଇ ପାରିବା ସହ ରୋଗୀମାନଙ୍କର ଜୀବନର ମାନ ଉନ୍ନତ ହୋଇପାରିବ ଏବଂ ଚିକିତ୍ସାର ଖର୍ଚ୍ଚ ବହୁତ କମ୍ ହୋଇଯିବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଧୁମେହ ରୋଗରେ ସତର୍କତା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସୁଧୀରଞ୍ଜନ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଦଳୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଚଳିତ ଖରିଫ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ। ବିଶାଖାପାଟଣାଠାରେ ମିଳିତ ଘୋଷଣାନାମା ସହ ଶେଷ ହେଲା ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ, କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଆଜି। ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବିଜେପି ଦଳୀୟ ମୁଖ୍ୟାଳୟରେ ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳକୁ ମଜବୁତ କରିବା ଏବଂ ଲୋକଙ୍କ ସହ ସମ୍ପର୍କକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଧାରରେ ମତ ବିନିମୟ ହୋଇଛି। ଦଳୀୟ ସହକର୍ମୀ ଏବଂ ନୂତନ ସାଂଗଠନିକ ପଦାଧିକାରୀଙ୍କ ସହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଏହି ବୈଠକର ଅବ୍ୟବହିତ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଜାତୀୟ ପଦାଧିକାରୀଙ୍କ ସହ ଏକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଜାତୀୟ ଗୀତ ବନ୍ଦେ ମାତରମର ଐତିହ୍ୟର ସମ୍ମାନ ଏବଂ ସୁରକ୍ଷା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀ ଦ୍ୱାରା 1937 ପ୍ରସ୍ତାବକୁ ପୁନର୍ବିଚାର କରିବା ସଂକ୍ରାନ୍ତ ଗତ 19 ତାରିଖରେ ନିଆଯାଇଥିବା ନିଷ୍ପତ୍ତିକୁ ଏହି ବୈଠକରେ ନିନ୍ଦା କରାଯାଇଛି। ଚଳିତ ଖରିଫ୍ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ନେଇ ରାସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ତଥା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ସାର ଉପଲବ୍ଧତା ଏବଂ ଯୋଗାଣ ପରିସ୍ଥିତି ସ୍ୱାଭାବିକ ରହିଛି। ଚାଷୀଙ୍କ ପାଇଁ ନିରନ୍ତର ତଥା ସମୟାନୁଯାୟୀ ସାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ ଯୁବମନ୍ତ୍ରୀସ୍ତରୀୟ ବୈଠକ ଗତକାଲି ସଫଳତାର ସହ ଶେଷ ହୋଇଛି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୁବଶକ୍ତି ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗ କ୍ଷେତ୍ର, ନବସୃଜନ ଏବଂ ସାମାଜିକ ବିକାଶରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାର ମାଧ୍ୟମ ଉପରେ ବୈଠକରେ ମତ ବିନିମୟ ହୋଇଛି। ବୈଠକକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କୁ ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ 2047 ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ରାଜନୈତିକ ପୃଷ୍ଠଭୂମି ନଥିବା 1,00,000 ଯୁବ ନେତୃତ୍ୱଙ୍କୁ ଏଥିପାଇଁ ଦକ୍ଷ କରାଯାଉଛି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ମାଇ ଭାରତ ପ୍ଲାଟଫର୍ମକୁ ଶିକ୍ଷା, ନେତୃତ୍ୱ ଏବଂ ନାଗରିକ ସମ୍ପର୍କ ତଥା ସେବା ପ୍ରଦାନର ଏକକ ପ୍ଲାଟଫର୍ମ ଭାବେ ଡକ୍ଟର ମାଣ୍ଡବ୍ୟ ବର୍ଣ୍ଣନା କରିଛନ୍ତି। ଏଥିରେ 25 ନିୟୁତର ଅଧିକ ଯୁବବର୍ଗ ପଞ୍ଜିକୃତ ହୋଇଛନ୍ତି। ଏକ ମିଳିତ ବିବୃତ୍ତି ସହ ଏହି ବୈଠକ ଶେଷ ହୋଇଛି। ବୈଠକରେ ଯୁବବର୍ଗଙ୍କ ପାଇଁ ଏକ ଦୃଢ଼ ପରିବେଶ ସୃଷ୍ଟି କରିବା, ଯୁବ ନେତୃତ୍ୱାଧୀନ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିବା, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଏବଂ ଯୁବଶକ୍ତି କ୍ଷେତ୍ରରେ ଆଦାନ ପ୍ରଦାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ମତ ବିନିମୟ ହୋଇଛି। ଏହାର ନିର୍ଯ୍ୟାସ ମିଳିତ ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ବୈଠକ ଅବସରରେ ଡକ୍ଟର ମାଣ୍ଡବ୍ୟ ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପୃଥକ୍ ପୃଥକ୍ ବୈଠକରେ ଯୋଗ ଦେଇଥିଲେ। ବିଶାଖାପାଟଣାଠାରେ ଆଜି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଟେଲିଭିଜନ ଚ୍ୟାନେଲ୍ଗୁଡ଼ିକ ପାଇଁ 12 ମିନିଟ୍ ଅବଧି ବିଶିଷ୍ଟ ବିଜ୍ଞାପନ ସଂକ୍ରାନ୍ତ ନିଷ୍ପଭିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେବୁଲ୍ ଟେଲିଭିଜନ ନେଟ୍ୱାର୍କ ନିୟମ 1994 ଏହି ସଂକ୍ରାନ୍ତ ସଂଶୋଧନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଏହା କାର୍ଯ୍ୟକାରୀ ହୋଇଛି। ପ୍ରସାରଣ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟେଲିଭିଜନ ପ୍ରସାରଣ ମୁଖ୍ୟତଃ ବିଜ୍ଞାପନ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଡିଜିଟାଲ୍ ମିଡିଆରେ ବିଜ୍ଞାପନ ପ୍ରସାରଣ ନେଇ ସମୟସୀମାରେ କୌଣସି ପ୍ରତିବନ୍ଧକ ରହିନାହିଁ। ତୁଳନାତ୍ମକ ଭାବରେ ଏହାର ସମୀକ୍ଷା କରାଯାଇ ଟିଭି ଚ୍ୟାନେଲ୍ଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ସମୟସୀମାରେ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଛି। 2006 ଦେଶରେ 62 ଚ୍ୟାନେଲ୍ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ଏହା 900ରୁ ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ। ଭାରତ ରୁଷ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଉପରେ ଆନ୍ତଃ ସରକାରୀ କମିଶନର 27ତମ ଅଧିବେଶନରେ ଡକ୍ଟର ଜୟଶଙ୍କର ସହ ଅଧ୍ୟକ୍ଷତା କରିବେ। ଗସ୍ତ ଅବସରରେ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭାରୋଭ୍ଙ୍କ ସହ ଡକ୍ଟର ଜୟଶଙ୍କର ବିଭିନ୍ନ ଆଞ୍ଚଳିକ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱ ଫାର୍ମାସୀ ଭାବେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଗୁରୁତ୍ୱ ଦେଇଛନ୍ତି। ଗବେଷଣା, ନବସୃଜନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଶ୍ୱ ପ୍ରୟୋଗଶାଳା ଭାବେ ଭାରତକୁ ଅଗ୍ରସର ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଆଇଆଇଏମ୍ଏ ସ୍ୱାସ୍ଥ୍ୟସେବା ସମ୍ମିଳନୀ 2026 ତୃତୀୟ ସଂସ୍କରଣକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀମତୀ ପଟେଲ ଏହା କହିଛନ୍ତି। ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତାକୁ ଅଧିକ ଉପଯୋଗ କରିବା ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଔଷଧ କ୍ଷେତ୍ରକୁ କୃତ୍ରିମ ବୁଦ୍ଧିମତା ଅଧିକ ତ୍ୱରାନ୍ୱିତ କରିବା ସହ ଚିହ୍ନଟ, ପରୀକ୍ଷଣ ଆଦି କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ପଟେଲ ଆଶାବ୍ୟକ୍ତ କରିଛନ୍ତି। ନିରାପଦ, ଦାୟିତ୍ୱପୂର୍ଣ୍ଣ ଏବଂ ମାନବକୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତା ଉପଯୋଗ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀ ଅବସରରେ ମନ୍ତ୍ରୀ ଶ୍ରୀମତୀ ପଟେଲ ସରକାରଙ୍କ 5,000 କୋଟି ଟଙ୍କାର ଫାର୍ମା ମେଡିଟେକ୍ କ୍ଷେତ୍ରରେ ଗବେଷଣା ଓ ନବସୃଜନ ପ୍ରୋତ୍ସାହନ ଯୋଜନା ଉପରେ ଆଲୋକପାତ କରିଛନ୍ତି। ବୟନ ବର୍ଜ୍ୟ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ନଭି ମୁମ୍ବାଇରେ ପୁନଃଚକ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହାକୁ ମହାରାଷ୍ଟ୍ରର ଅନ୍ୟ ନଗର ନିଗମଗୁଡ଼ିକ ଆପଣେଇବାକୁ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଶ୍ରୀ ସିଂ କହିଛନ୍ତି ପ୍ରତି ମାସରେ ପ୍ରାୟ 78 ଟନ୍ ବୟନ ବର୍ଜ୍ୟ ସଂଗ୍ରହ କରାଯାଏ ଏବଂ ଏହାକୁ ସ୍ଥାୟୀ ସମ୍ବଳରେ ପରିଣତ କରିବାର ଆବଶ୍ୟକତା ରହିଛି। ନଭି ମୁମ୍ବାଇ

0: ଅନ୍ୟ ମହାନଗର ନିଗମଗୁଡ଼ିକ ବୟନ ମନ୍ତ୍ରଣାଳୟ ସହିତ ଏ ସମ୍ପର୍କରେ ଚୁକ୍ତି କରିବା ପାଇଁ ମାର୍ଗ ଅନୁସନ୍ଧାନ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶ ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ଜୟପୁରସ୍ଥିତ ଏକ ସଂସ୍ଥାକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏମ୍ଏସ୍ ଏଡିକ୍ୟୁଇଟି କ୍ୟାରିୟର ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏହି ସଂସ୍ଥାରେ ପରୀକ୍ଷା ସମୟରେ ବିଜୁଳି ବିଭ୍ରାଟ ଯୋଗୁଁ 49 ଜଣ ପରୀକ୍ଷାର୍ଥୀ ଗତକାଲି ପରୀକ୍ଷା ପ୍ରକ୍ରିୟା ଶେଷ କରିପାରିନଥିଲେ। ସେହି ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ମାସ ପହିଲାରେ ପୁନଃ ପରୀକ୍ଷା କରାଯିବା ନେଇ ଏନ୍ଟିଏ ଘୋଷଣା କରିଛି। ଜୟପୁରସ୍ଥିତ ରାଜସ୍ଥାନ କଲେଜ ଅଫ୍ ଇଞ୍ଜିନିୟରିଂ ଫର୍ ଓମେନ୍ଠାରେ ପୂର୍ବାହ୍ନ 10:00ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କୁ ଏଥିପାଇଁ ସଂଶୋଧିତ ଆଡ୍ମିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଏନ୍ଟିଏ ଦୁଃଖ ପ୍ରକାଶ କରିଛି। ପରିଚାଳନାଗତ ତ୍ରୁଟି ପରିସ୍ଥିତିର ସମାଧାନ ନ ହେବା ପର୍ଯ୍ୟନ୍ତ ସେହି ସଂସ୍ଥାକୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାରୁ ନିଲମ୍ବନ କରାଯାଇଛି ବୋଲି ଏନ୍ଟିଏ ଘୋଷଣା କରିଛି। 205 କେନ୍ଦ୍ରରେ ଗତକାଲି ଏହି ପରୀକ୍ଷା 2 ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। 51,482 ଜଣ ପଞ୍ଜିକୃତ ପ୍ରାର୍ଥୀଙ୍କ ମଧ୍ୟରୁ 49,867 ଜଣ ପରୀକ୍ଷା ଦେଇଥିବା ଏନ୍ଟିଏ ସୂଚନା ଦେଇଛି। ସ୍ଲୋଭାକିଆରେ ଚାଲିଥିବା 20 କମ୍ କୁସ୍ତି ପ୍ରତିଯୋଗିତାରେ ଭାରତ ଗତକାଲି ଆଉ 3 ପଦକ ହାସଲ କରିଛି। ମହିଳା କ୍ରୀଡ଼ାବିତ୍ ମାନସୀ ଲାଥେର ରୌପ୍ୟ ଏବଂ ତନଭି ଗୁଣ୍ଡସେ ମଗଦୁଲ ଓ କୋମଲ କାଂସ୍ୟ ପଦକ ଜିତିଛନ୍ତି। 68 କିଲୋଗ୍ରାମ ବର୍ଗରେ ମାନସୀ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି। ଜାପାନରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ 492 ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏଥିରେ 265 ଜଣ ପୁରୁଷ 227 ଜଣ ମହିଳା କ୍ରୀଡ଼ାବିତ୍ ଅଛନ୍ତି। ବିଭିନ୍ନ ଆଥ୍ଲେଟିକ୍ସ ବର୍ଗ ପାଇଁ 73 ଜଣ ଖେଳାଳି ଏଥିରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା, ଲଙ୍ଗ୍ ଜମ୍ପରେ ମୁରଲୀ ଶ୍ରୀଶଙ୍କର, ଧାବକ ଗୁରୁବୀର ସିଂ, ଜ୍ୟୋତି ୟାରାଜି, ବ୍ୟାଡ୍ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍, ଆୟୁଷ ସେଠୀ ଭଳି ଖେଳାଳି ରହିଛନ୍ତି। ପାଣିପାଗ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ବିଦର୍ଭରେ ମଧ୍ୟ ଆଜି ବର୍ଷା ହେବା ନେଇ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଲୋକଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଦଳୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଚଳିତ ଖରିଫ୍ ଏବଂ ଆଗାମୀ ରବି ଋତୁ ପାଇଁ ସାର ଯୋଗାଣ ସ୍ଥିତି ସମୀକ୍ଷା କଲେ ରସାୟନ ଓ ସାର ମନ୍ତ୍ରୀ। ବିଶାଖାପାଟଣାଠାରେ ମିଳିତ ଘୋଷଣାନାମା ସହ ଶେଷ ହେଲା ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ। କ୍ରୀଡ଼ାମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ 2 ରୁଷ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ 7:25 ଆରମ୍ଭ କରୁଛୁ। ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ସ୍ୱର କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

ହରି ପିଲାଏ ପ୍ରଭୁ ଜଗତର ନାଥ ଜଗନ୍ନାଥ ସର୍ବମଙ୍ଗଳମୟ ପୁରୁଷ ତାଙ୍କରି ପବିତ୍ର ମାଟି ପାଣି ପବନ ଆମରି ଦେହରେ ଆତଜାତ ସେଥିପାଇଁ ଆମେ ସମସ୍ତେ ଧନ୍ୟ ପୁଣି ଧନ୍ୟ ଆମ ମାଟି ମା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅଛି ତେବେ ପିଲାଏ ଜଗତର ନାଥ ଜଗନ୍ନାଥ ସେ ତ ମଙ୍ଗଳମୟ ପୁରୁଷ ତାଙ୍କରି ପାଇଁ ହିଁ ତ ଆମ ସଂସ୍କୃତି ଆମ ପରମ୍ପରା ତାଙ୍କୁ ହିଁ ନେଇକି ତ ଆମର ପର୍ବପର୍ବାଣୀ ଏଇ ଆଗକୁ ଆସୁଛି ପୁରା ରାକ୍ଷୀ ପୂର୍ଣ୍ଣମୀ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କର ଜନ୍ମଦିନ କେଡେ ପବିତ୍ର ଏଇ ରକ୍ଷାବନ୍ଧନ ସତେ।

0: ଜାଣିଛି ତମେ କୋଉ କବିତା କଥା କହୁଛ।
1: ହଁ ଅପା, ରାକ୍ଷୀ ନୁହେଁ ଏହି ରେଶମୀର ଡର ଛିଡ଼ାଇଲେ ଛିଡ଼ିଯିବ। ରାକ୍ଷୀ ନୁହେଁ ଏହି ରେଶମୀର ଡର ଛିଡ଼ାଇଲେ ଛିଡ଼ିଯିବ। ରାକ୍ଷୀ ନୁହେଁ ଖାଲି ଦୁଇଟି ଅକ୍ଷର ଲିଭାଇଲେ ଲିଭିଯିବ।
0: ହଁ ହଁ, ରାକ୍ଷୀ ନୁହେଁ ଏ ଯେ ସ୍ନେହ ମମତାର ଅଲିଭା ଏ ଦୀପ ଶିଖା, ଜ୍ୟୋତିଟିଏ ଭଳି ଜଳୁଥିବ ଏ ଯେ ଅନିର୍ବାଣ ଅଗ୍ନି ଶିଖା। ରାକ୍ଷୀ ନୁହେଁ ଏ ଯେ ସ୍ନେହ ମମତାର ଅଲିଭା ଏ ଦୀପ ଶିଖା।
1: ପୁଣି ପ୍ରେମ ପ୍ରଣୟର ସେତୁ ବନ୍ଧ ଭଳି ଅତୁଟ ବନ୍ଧନ ଏ ରାକ୍ଷୀ, ଅନାବିଳ ସ୍ନେହ ପ୍ରତୀକ ସାଜିଛି ଯୁଗ ଯୁଗରୁ ଏ ରାକ୍ଷୀ।
0: ହଁ ହଁ, ଅନାବିଳ ସ୍ନେହ ପ୍ରତୀକ ସାଜିଛି ଯୁଗ ଯୁଗରୁ ଏ ରାକ୍ଷୀ। ସୂଚାଇ ଦେଉଛି କେତେ ଇତିହାସ ରହିଅଛି ହୋଇ ସାକ୍ଷୀ, ରହିଅଛି ହୋଇ ସାକ୍ଷୀ।
1: ହଁ ଅପା, ଅନାବିଳ ସ୍ନେହ ପ୍ରତୀକ ସାଜିଛି ଯୁଗ ଯୁଗରୁ ଏ ରାକ୍ଷୀ।
0: ହଁ ନିବେଦିତା, ଅନାବିଳ ସ୍ନେହ ପ୍ରତୀକ ସାଜିଛି ଯୁଗ ଯୁଗରୁ ଏ ରାକ୍ଷୀ, ଯୁଗ ଯୁଗରୁ ଏ ରାକ୍ଷୀ। ବାଃ, କି ସୁନ୍ଦର କବିତା ତମେ ମନେ ପକେଇଦେଲ।
1: ତେବେ ପିଲାଏ, ସଭିଙ୍କ ମନରେ ଭରିଯାଉ ସ୍ନେହ, ଶ୍ରଦ୍ଧା ଏବଂ ଭକ୍ତିର ପୁଣ୍ୟ ସଦ୍ଭାବନା। ପରସ୍ପର ଭିତରେ ସମ୍ପର୍କ ହୋଇଯାଉ ନିବିଡ଼, ଏକତାର ରଜୁରେ ବାନ୍ଧି।

0: ହଁ ପିଲାଏ, ରକ୍ଷାବନ୍ଧନ ଭାଇ ଭଉଣୀଙ୍କର ଏକ ପବିତ୍ର ପର୍ବ। ସମସ୍ତେ ଜାଣନ୍ତି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଭାଇଠାରୁ ରକ୍ଷା ବଚନ ନିଏ, ଅର୍ଥାତ୍ ଭାଇ ଭଉଣୀର ରକ୍ଷା କରିବାର ବଚନ ଦିଏ। କିନ୍ତୁ ଆଜିକାଲି ତାହା ଟିକିଏ ବଦଳି ଗଲାଣି। କେବଳ ଯେ ଭାଇ ଭଉଣୀର ରକ୍ଷା କରୁଛି ତାହା ନୁହେଁ, ଭଉଣୀ ମଧ୍ୟ ଭାଇର ରକ୍ଷା କରୁଛି। ଭାଇ ଭଉଣୀର ସମ୍ପର୍କ ବଡ଼ ନିଆରା, ସବୁବେଳେ ଝଗଡ଼ା ଲାଗୁଥିବେ, ହେଲେ କେହି କାହାକୁ ଛାଡ଼ିକି ରହିପାରୁନଥିବେ। ଜାଣିଛ ପିଲାଏ, ଏ ରାକ୍ଷୀର ସମ୍ପର୍କ କେତେ ଶକ୍ତ, ଏହାକୁ ସାମାନ୍ୟ ଭାବିବା ଉଚିତ ନୁହେଁ।
1: ଏକଦମ ଠିକ କଥା, ଭାଇ ଭଉଣୀର ପବିତ୍ର

ବନ୍ଧନର ପର୍ବ କଥା ହେଉଛି ଏଇ ରାକ୍ଷୀ। ସତେ ଯେମିତି ଆଖି ଆଗରେ ଝଲସି ଉଠେ ଭାଇ ଭଉଣୀଙ୍କର ସେଇ ପୁରୁଣା ଦିନ, ପିଲାବେଳ ଧୂଳି ଖେଳ, ଅଳି ଅଝଟ, ବାପାଙ୍କ ଛାଟବେଳେ ବୋଉର ଆକଟ, ଜେଜେଙ୍କ ଗାଳି ପରେ ଜେଜେ ମା କୋଳ। ସତରେ କି ଅତୁଟ ସେ ବନ୍ଧନ, ଭାଇ ସଙ୍ଗେ ଭଉଣୀର ଅନାବିଳ ସ୍ନେହର ମିଳନ, ଭାଇ ମୁଣ୍ଡରେ ଭଉଣୀ ଲଗେଇ ଦେଉଥିବା ସିନ୍ଦୁର ଆଉ ଚନ୍ଦନ। ସତରେ ପିଲାଏ ମନେ ପଡ଼େ, ଭାରି ମନେ ପଡ଼େ ଦୁଃଖ ଦୁର୍ଦ୍ଦିନରେ ଆଶା ଭରସାର ଭାଇର କେଇ ପଦ ଦାମ୍ଭିକ କଥା। ଥମିଗଲେ ଥମିଯାଉ ମୋ ନିଶ୍ୱାସ, ଥମିଗଲେ ଥମିଯାଉ ମୋ ନିଶ୍ୱାସ, ସରିଗଲେ ସରିଯାଉ ଏ ଜୀବନ, କାଳେ କାଳେ ରହିଥିବ ଆମ ଭାଇ ଭଉଣୀର ସ୍ନେହ ଡରି ବନ୍ଧନ। ସତରେ ଭାଇ କେବଳ ଭାଇ ନୁହେଁ, ସେ ପରା ସଦା ପାଖରେ।

ହଁରେ ପିଲାଏ, ରକ୍ଷାବନ୍ଧନର କଥା ଆମ ସଂସ୍କୃତିର ଏକ ଅମର ଗାଥା, ସମସ୍ତେ ଜାଣନ୍ତି। ଭାଇ ହାତରେ ଭଉଣୀ ରାକ୍ଷୀଟିଏ ବାନ୍ଧେ ନାହିଁ ତ, ଭାଇଠାରେ ରଖେ ଅତୁଟ ଆଶା, ବିଶ୍ୱାସ ଏବଂ ଭରସା। ବିପଦ ଆପଦରେ ପିତାମାତାଙ୍କ ଅନ୍ତେ ଏକମାତ୍ର ସାହା ଭରସା ହେବା ପାଇଁ। ଭଉଣୀର ଡାକରେ ଭାଇ ଯେମିତି ତେର ନଈ ସାତ ସମୁଦ୍ର ପାର ହୋଇ ପାଦ ଥାପିଥାଏ ଭଉଣୀ ପାଖରେ, ସେ ପରା କଟିଏରେ ଗୋଟିଏ ଭାଇ। ସତରେ ପିଲାଏ, ଭାଇ ଭଉଣୀର ସମ୍ପର୍କ ବଡ ନିଆରା, ବଡ ପ୍ୟାରା।

ତେବେ ନିବେଦିତା ଆମ ସଂସ୍କୃତି ଆମ ପରମ୍ପରା ମହାନ ଭାଇ ମୁଣ୍ଡରେ ଚନ୍ଦନ ଟିକାଟିଏ ଲଗାଇ ହାତରେ ରାକ୍ଷୀଟିଏ ବାନ୍ଧି ଶୁଭ ମନାସେ ଭଗବାନଙ୍କ ଠାରେ ଭଉଣୀଟିଏ ଭାଇ ପରା ଭଉଣୀର ହସ ଲୁହ ତାର ସମ୍ପତ୍ତି ତା ସ୍ନେହକୁ ନିଶ୍ଚିତ ଭାବରେ ରଖିବ ସବୁଦିନ ପାଇଁ ସାଇତି ଆଶୁ ପଛେ ଯେତେ ବାଧା ବିଘ୍ନ ଅତୁଟ ରହିବ ତାଙ୍କର ସେଇ ସ୍ନେହର ଡୋରି ସାକ୍ଷୀ ରହିବ ଭଉଣୀର ସେଇ ରାକ୍ଷୀ।

0: ତେବେ ପିଲାଏ ଆଜି ସମୟ ହେଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କିଶୋରସର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7572।
0: ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥା ହେବା
1: ଆସନ୍ତା।

ଏଇଠି ଶେଷ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଶ୍ରୋତାବନ୍ଧ ପ୍ରଚାରିତ ହେଉଛି 102.9 MHz FM ବ୍ୟାଣ୍ଡ ଯୋଗେ। ଏଥର ଆସନ୍ତୁ ଶୁଣିବା ଆଧୁନିକ ଗୀତଟିଏ। ଗାଇଛନ୍ତି କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ।

ଗୀତିକାର ଅରୁଣ ମହାନ୍ତିଙ୍କ ରଚନାରୁ ଆଧୁନିକ ଗୀତଟିଏ ଶୁଣୁଥିଲେ। ଗାଇଥିଲେ କଣ୍ଠଶିଳ୍ପୀ ରତି ଶତପଥୀ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସମାଚାର ପ୍ରଭାତ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ସମୟ ସକାଳ 8:15। ଆରମ୍ଭ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମଟିକୁ। ଉପସ୍ଥାପନା କରୁଛନ୍ତି ଅଶୋକ କୁମାର ଦତ୍ତ। ଶୁଣିପାରିବେ ଟିକିଏ ପରେ।
1: ହଁ ଭାଇ, କାହାର ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
5: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: କିଣିଥିଲେ
1: ହଁ ଆଜ୍ଞା
0: ଠିକ ଭାବରେ ଟ୍ୟୁନ୍ କରିକି ଶୁଣୁଛନ୍ତି ନା ନାହିଁ?
1: ହଁ ଆଜ୍ଞା ଶୁଣୁଛି ଆଜ୍ଞା
0: ଆଚ୍ଛା, ଆପଣଙ୍କର ଏଫଏମ୍ ରେଡ଼ିଓ
1: ମୋବାଇଲ
0: ଯେତେ,
1: ଆପ୍ରେ ବୋଇଲେ ସବୁ ଆମର ଭାରତର ସବୁ ଆସୁଛି ଆଜ୍ଞା। ହଁ ସବୁ ଯୋଉଟା ବୋଇଲେ ସେଇଟା ଆଜ୍ଞା।
0: ତେବେ ଆପଣ କ'ଣ କରୁଛନ୍ତି ଏବେ ରେଡ଼ିଓ?
1: ବର୍ତ୍ତମାନ ତ ମୁଁ ଆଜ୍ଞା ଏଇଟା ବିରି ଗ୍ରାଇଣ୍ଡର କରୁଛି ଆଜ୍ଞା।
0: ଆଚ୍ଛା, ଆପଣଙ୍କର ପ୍ରତ୍ୟେକ ଦିନ ଯେଉଁ କାର୍ଯ୍ୟକ୍ରମ କରନ୍ତି, ଆପଣଙ୍କର ଅଛି ଆପଣଙ୍କର ଷ୍ଟଲ, ସେଥିପାଇଁ ଆପଣ ବିରି ଗ୍ରାଇଣ୍ଡିଂ କରୁଛନ୍ତି ଆଜି?
1: ହଁ
0: ତେବେ
1: ଆଜ୍ଞା।
0: ବର୍ତ୍ତମାନ ତ ଆପଣଙ୍କର କଷ୍ଟମର ଆଉ ଆସନ୍ତିନି, ଯେମିତିକି
1: ନାଇଁ ଆଜ୍ଞା
0: ସକାଳ
1: ଏବେ
0: ଆସନ୍ତି।
1: ତ ଆସନ୍ତିନି ଆଜ୍ଞା, ଖାଲି ସକାଲେ ଏକା ଆଜ୍ଞା। ସକାଲେ
0: ଆଚ୍ଛା,
1: ତ ଗ୍ରାଇଣ୍ଡର କଲେ ଆଜ୍ଞା ଟାଇମ୍ ହବ କି ନାଇଁ, ସେଥିଲାଗି ଏତେ ଗ୍ରାଇଣ୍ଡର କରିଦେଇକି ଫ୍ରିଜର ଭିତରେ ପୁରେଇ ଦେଇଥିସୁ ଆଜ୍ଞା। ଆଉ
0: ଆଚ୍ଛା, ତାପରେ କାଲି ଭୋରରୁ ପୁଣି ଆରମ୍ଭ ହେଇଯିବ ନା କ'ଣ,
1: ହଁ ହଁ
0: କେତେବେଳେ
1: ଆଜ୍ଞା,
0: ଯାଆନ୍ତି?
1: 3ଟାରୁ ଉଠିକରି ଆସୁ ଆଜ୍ଞା। ହଁ ନହେଲେ ହବନି ଆଜ୍ଞା।
0: ଆଚ୍ଛା, ବହୁତ ପରିଶ୍ରମ କରୁଛନ୍ତି ଆପଣ ଯାହା ଜଣାପଡ଼ୁଛି।
1: ଆଜ୍ଞା
0: ସବୁକିଛି ତେବେ ଠିକଠାକ୍ ଚାଲିଛି?
1: ହଁ ଆଜ୍ଞା।
0: କୁହନ୍ତୁ ତେବେ କ'ଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: କ୍ରାନ୍ତିରଟା ଶୁଣେଇ ଦେବେ ଆଜ୍ଞା।
0: ଗୀତଟି କ'ଣ କୁହନ୍ତୁ?
1: ଜିନ୍ଦଗି କି ନା ଟୁଟେ ଲେଡି ପ୍ୟାର କରିଲୁ ଗାନ ଆଜ୍ଞା।
0: ଘଡ଼ି ଦୋ ଘଡ଼ି। ତେବେ ଏ ଗୀତଟି ଆପଣ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ଆଉ ଆମର ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଜୟ ସୀତାରାମ, ସୁବଲ କୁମାର ସାହୁ, ଯଶୋବନ୍ତ।
0: ଆଚ୍ଛା
1: ଆଜ୍ଞା
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ଆକାଶବାଣୀ ବାରିପଦାରୁ କହୁଛି, ହେଲୋ।
2: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
1: ଜୟ ଜଗନ୍ନାଥ। ଚିତ୍ରସେନ ଭାଇ, ଆପଣଙ୍କର ସେ ଯୋଉ ରେଡିଓ ସେଟ୍

0: आकाशवाणी बारीपदर कहुचे नमस्कार। अच्छा स्वर्णप्रभा भणी आपण अंचल वर्षा ठीक भाव हो ना ना?
1: ଆଜ୍ଞା ବହୁତ ବର୍ଷା ତ ବହୁତ ହଉଛି, ଚାଷୀ ମାନଙ୍କ ପାଇଁ ସେଟା ଅନୁକୂଳ ହଉଛି। ତଥାପି ଚାଷୀ ମାନେ ମଧ୍ୟ ଏବେ ଯୋଉ ପଲ୍ହାରୁଆ କହିଛନ୍ତି ପାଣି ଜମି ଯାଇଛି, ବହୁତ ବର୍ଷା ତ ପାଣି ଜମି ଯାଇଛି, ତାଙ୍କ ସେଟା ଅସୁବିଧା ହଉଛି ବୋଲି କହୁଥିଲେ ଚାଷୀ ମାନେ। ସେଇଟା ପାଣି ବହୁତ ରହିଯାଉଛି, ଧାନ କେମିତି ହଉଛି ସେଟା ଅସୁବିଧା ହଉଛି, ତ ସେଇ ପାଣିକୁ ପୁଣି କାଢିବାକୁ ପଡୁଛି ସେମିତି କହୁଥିଲେ।
0: ନିଶ୍ଚିତ ଭାବରେ ଚାଷୀ ଭାଇ ମାନଙ୍କ ପାଇଁ ଯେ ସବୁବେଳେ ବର୍ଷା ଦରକାର ସେମିତି କିଛି ମାନେ ନାହିଁ, ମଝିରେ ମଝିରେ ବର୍ଷା ହେଲେ ବି ଚାଷ ଠିକ ଭାବରେ ହବ, ଯେତିକି ଦରକାର ଚାଷ ପାଇଁ ସେତିକି ତ ବର୍ଷା ହେଇସାରିଛି।
1: ସ୍ୱାଭାବିକ ଠାରୁ ବହୁତ ବର୍ଷା ହେଇଛି, ଯେତେ ହେବା କଥା ଅଗଷ୍ଟ ମାସ ତ ବର୍ଷା ହେଇଛି, ବାକି ଏବେ ତ ପାଣି ଦରକାର ନାହିଁ, ଏବେ ବହୁତ ବର୍ଷା ହେଇଛି ପାଣି ଦରକାର ନାହିଁ। ଯେତେବେଳେ ଚାଷ ଯେତେବେଳେ ଧାନ ହେବ ସେ କାର୍ତ୍ତିକ ମାର୍ଗଶୀର ମାସରେ ଧାନ ଅମଳ ହେଲା ବେଳକୁ ସେତେବେଳେ ଯଦି ବର୍ଷା ବନ୍ଦ ହେଇଯିବ ବୋଲେ ଟିକେ ତାଙ୍କର
0: ତାମାନେ ଯେତେବେଳେ ଧାନଟା ବଢିବା ସମୟରେ ଯଦି ବର୍ଷା ବନ୍ଦ ହେଇଯିବ ତେବେ ଧାନ ବଢିବ କେମିତି ନା ଧାନ ବାହାରିବ କେମିତି ଥୋଡ଼? ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ ତେବେ କୁହନ୍ତୁ କଣ ଶୁଣିବା ହେଲୋ ବର୍ପିତ କାର୍ଯ୍ୟକ୍ରମରୁ?
1: ଆଜ୍ଞା ଗୀତ ଶୁଣିବା, ଏବେ ବର୍ମା ଫିଲ୍ମର ଗୀତ ଶୁଣିବା।

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇଟା ସମସ୍ତ ସବୁ ଯେତେ ଭକ୍ତା ଭାଇ ଭଉଣୀ ସମସ୍ତେ ଅଛନ୍ତି, ଆପଣ ତ ସମସ୍ତଙ୍କ ପାଇଁ ଗୀତଟା ଦେଇକି ଉତ୍ତେଜିକି ଆଜ୍ଞା।
0: ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।

0: ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026।

0: ବିଶ ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

0: କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ ଉପସ୍ଥାପନା କରୁଛନ୍ତି ଅଶୋକ କୁମାର ଦତ୍ତ।
1: ଶ୍ରୋତାବନ୍ଧୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ ପରିସରକୁ। ହ୍ୟାଲୋ
2: ଦୋଳଗୋବିନ୍ଦ
1: ଆଚ୍ଛା ଦୋଳଗୋବିନ୍ଦ ଭାଇ ଆପଣ ଝାରସୁଗୁଡ଼ା ଜିଲ୍ଲାରୁ ଫୋନ କରିଛନ୍ତି
2: ଆଜ୍ଞା
1: କେମିତି ଅଛନ୍ତି କୁହନ୍ତୁ। ବହୁତ ଭଲ କଥା ଫୋନ ଲାଗିଛି ଆପଣଙ୍କର। ଦୋଳଗୋବିନ୍ଦ ଭାଇ ଆପଣଙ୍କ ଅଞ୍ଚଳରେ ବର୍ଷାର ତାଣ୍ଡବ ବନ୍ୟା
2: ବହୁତ ବର୍ଷା ଆଜ୍ଞା ତିନି ଦିନ ହେଲାଣି ବହୁତ ବର୍ଷା ହଉଛି ଆଜ୍ଞା। ଆଜି ଟିକେ ମାନେ 9ଟାରୁ ଟିକେ ବର୍ଷା ହଉନି ଟିକେ ମାନେ ମେଘୁଆ ପାଗ କରିଛି।
1: ଆଚ୍ଛା ଟିକେ ଫାଙ୍କା କରିଛି। ଆପଣ ମାନେ ବହୁତ ଭଲରେ ଅଛନ୍ତି
2: ଆଜ୍ଞା
1: କୁହନ୍ତୁ ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ।
2: ସବସେ ବଡା ରୁପିଆ ଆଉ ଗୀତ ହଉଛେ ନା ବିବି ନା ବଚ୍ଚା ସବସେ ବଡା ରୁପିଆ
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି
2: ଆଜ୍ଞା? ଏଇଟା ସାତ କର ମୋର ଦାଦା ସୁବଲ ସାହୁ ପଣ୍ଡି ବିଜେପୁର କରମ ସାନି ସାହୁ ଦାଦାକାନ୍ତ ଭୋଇ ତାପରେ ଭୋଲା ପଣ୍ଡା ପଙ୍କଜ ମିତ୍ର ସ୍ୱର୍ଣ୍ଣପ୍ରଭା କର ଭକ୍ତଚରଣ ଭୋଇ ହରେଶ ପରୁଆ ପରମାନନ୍ଦ କିଷାନ ଗରିବ କର୍ଣ୍ଣ ଆଉ ଆମ ଭବାନୀପାଟନାର ଲିପ୍ସା ମହାରଣା ତାପରେ ଶ୍ୱେତା ପଣ୍ଡା ମମତା ପଣ୍ଡା ତାପରେ ଆମର ମାନସ ରଞ୍ଜନ ମିଶ୍ର ଆଉ ଆପଣଙ୍କୁ ବି ଆଜ୍ଞା ଏଟା ଡେଡିକେଟ୍ ଅଛି ଆଜ୍ଞା।
1: ଠିକ୍ ଅଛି ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
2: ଆଜ୍ଞା ଧନ୍ୟବାଦ।

0: ହ୍ୟାଲୋ, ନମସ୍କାର।
1: ନମସ୍କାର।
0: ଜଗତସିଂହପୁରରୁ ମମିନା ଭଉଣୀ, କଣ କରୁଛନ୍ତି ଏବେ? ଆପଣଙ୍କର ବହୁତ ଦିନ ପରେ ଆମ କଥା ମନେ ପଡ଼ିଲା।
1: ଟିକେ କିଛି ଦିନ ଛାଡିକିରି କରିଛି ଆଉ, କିଛି ନାହିଁ, ଏଇ କାମ ଦାମ ସାରିଦେଲି, ଚା ଟିକେ ଖାଇଦେଲୁ ଆଉ ସବୁ ସାରି ଦେଇକିରି ମନେ ପଡ଼ିଗଲା। ମୁଁ ଟିକେ ଯାଉଛି ବାରିପଦା ଟ୍ରାଏ କରିବି ଆଉ।
0: ତେବେ ବର୍ଷା ଦିନେ ଆପଣଙ୍କର ଯେଉଁ କର୍ମ ଯାହା ସବୁ ଆପଣ କରନ୍ତି, ଠାକୁରଙ୍କ ପାଇଁ ହଉ ବା ନିଜ ପାଇଁ, ଠିକ୍ ଟାଇମରେ ଉଠିବା, ଫ୍ୟାମିଲି ପାଇଁ, ପରିବାର ପାଇଁ, ସେସବୁ ଆପଣ ଜାରି ରଖିଛନ୍ତି ନା ଟିକେ ଧିମେଇ ଯାଇଛି?
1: ସବୁ ସେମିତି ଜାରି ଅଛି। ବନ୍ୟା ହଉଛି ଯେ ଆମର ଏପଟେ ଜଗତସିଂହପୁର ପଟେ ଟିକେ ବେଶୀ ବନ୍ୟା ନାହିଁ, ବନ୍ୟା ହଉଛି ସେପଟେ, ହଉଛି ଯାଜପୁର ବାଲେଶ୍ୱର ସେପଟେ ସବୁ ହଉଛି।
0: ଆଚ୍ଛା,
1: ଆମ ଏପଟେ ବନ୍ୟା ବେଶୀ ନାହିଁ, କିନ୍ତୁ କାମ ଯେମିତି ଚାଲିଛନ୍ତି ସେମିତି ଚାଲିଛି ଆଉ, ଆପଣ ମନେ ରଖିଛନ୍ତି ଆଉ।
0: ତେବେ ଆପଣଙ୍କର ଜଗତସିଂହପୁର ଜିଲ୍ଲାରେ ବନ୍ୟାର ଏତେ ପ୍ରଭାବ ନାହିଁ?
1: ନାଇଁ, ଏତେ ପ୍ରଭାବ ଅଛି,
0: କିନ୍ତୁ ଯଦି ସମୁଦ୍ରରେ ଘୂର୍ଣ୍ଣିଝଡ଼ ହେଲା ତେବେ ଆପଣଙ୍କର ଭୟ ନିଶ୍ଚିତ ଭାବରେ ବଢ଼ିଯିବ ଦୁଇ ଗୁଣା, ନାଇଁ?
1: ଆଜ୍ଞା ଆଜ୍ଞା, ବଢିଛି ତ ସମୁଦ୍ର ଯେ ଗୋଟେ ଗୋଟେ ବଙ୍ଗୋପସାଗରରେ ହେଇଯାଉଛି, ଘୂର୍ଣ୍ଣି ବଳୟ ସୃଷ୍ଟି ହଉଛି, ବାରମ୍ବାର ବାରମ୍ବାର ହଉଛି, ଯୋଉ
0: ଲଘୁଚାପ
1: ହଉଛି ଆଉ, ତେଣୁ ବର୍ଷା ବହୁତ ବେଶୀ ହେଲା, ଆଜି ଟିକେ ଖରା ହେଇଛି। ଆଜ୍ଞା,
0: ମାମିନା ଭଉଣୀ କୁହନ୍ତୁ, ତେବେ କଣ ଶୁଣିବା ପାଇଁ ଚାହାନ୍ତି ହେଲୋ ହରିପଦ କାର୍ଯ୍ୟକ୍ରମରୁ?
1: ଆଜି ଶୁଣିବି ଜଗା ବଳିଆ ଚଳଚ୍ଚିତ୍ରର ଯୋଉ ଟାଇଟଲ ଗୀତଟା, ଦେବାଶିଷ ମହାପାତ୍ର ସ୍ୱରୂପ ନାୟକ ବୋଲିଛନ୍ତି, ଜଗା ବଳିଆ ଆମେ ଜଗା ବଳିଆ, ସେଇ ଗୀତଟା ବି ବୁଝିବି।
0: ଆଚ୍ଛା,
1: ଶୁଣିବି ସେ ଗୀତ ଆପଣଙ୍କ ସହିତ ସମସ୍ତଙ୍କୁ ଡେଡିକେଟ୍ କରୁ।
0: ଆଚ୍ଛା, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ଦନ୍ତିଆ ମୁହଁରୁ ମାମୁନି କହୁଥିଲି।
0: ଆଚ୍ଛା, ଦାନ୍ତିଆ ମୁହଁ ମୟୂରଭଞ୍ଜରୁ। ମାମୁନି ଭଉଣୀ କ'ଣ କରନ୍ତି ଆପଣ?
1: ହାଉସୱାଇଫ।
0: ଆଚ୍ଛା, ଆଜି କ'ଣ ସବୁ ରୋଷେଇ କରିଥିଲେ ଆପଣଙ୍କ ଘରେ?
1: ଡାଲି ଆଉ କଲରା ଭଜା।
0: ଆପଣଙ୍କର ଘରେ ଆଉ କେତେ ଜଣ ସଦସ୍ୟ ଅଛନ୍ତି?
1: ମୁଁ, ମୋ ହଜବେଣ୍ଡ, ମୋ ଛୁଆ।
0: ଆଚ୍ଛା, ଆପଣଙ୍କର ହଜବେଣ୍ଡ କ'ଣ କରନ୍ତି?
1: ଆଚ୍ଛା,
0: ଫୁଲ ଚାରା ମଞ୍ଜି ପକେଇକି ସେ ସବୁ ପ୍ରସ୍ତୁତି କରନ୍ତି ଆଉ। ତାପରେ ବିକ୍ରି କରନ୍ତି କୋଉଠି?
1: ବିକ୍ରି କରନ୍ତି ନା, ତାଙ୍କର ଗୋଟେ ଅଛି ବାରିପଦାରେ, ତାଙ୍କ ଷ୍ଟାଫ ଜଣ ତାଙ୍କୁ ରଖିଛନ୍ତି, ସେ ହୋଟେଲ କିମ୍ବା କୌଣସି ବାହାଘର ଏମିତି।
0: ଆଚ୍ଛା, ସେମାନେ ଆସିକି ନେଇଯାଆନ୍ତି। ତା ସହିତ ଆପଣଙ୍କର ଚାଷବାସ ଥିବ ମଧ୍ୟ, ଜମି ମଧ୍ୟ ଥିବ? କେତେ ଜମି ଚାଷବାସ ହୁଏ? ଆଚ୍ଛା, ତେବେ ଏଇ ସବୁ କାମ କରିକି ଆପଣଙ୍କର ପରିବାର ଠିକ ଭାବରେ ଚାଲିଛି ନା ନାହିଁ? କେମିତି କ'ଣ ସେସବୁ ଯେତିକି ସବୁ ଆର୍ଥିକ ସମସ୍ୟା ଅଛି ସେସବୁରୁ ଆପଣ ମାନେ ମୁକ୍ତି ପାଇପାରୁଛନ୍ତି ଏଇସବୁ କରିକି? ଆଚ୍ଛା, ଏମିତି ଆପଣଙ୍କର ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ନିଶ୍ଚିତ ଭାବରେ ଆଗକୁ ନ ଆସିଲେ ଆପଣଙ୍କର ପରିବାରର ଯେଉଁ ବୋଝ ସେସବୁ ଉଠେଇବା ଟିକେ ସମ୍ଭବ ନୁହେଁ, ସେଥିପାଇଁ ଆପଣ ମଧ୍ୟ କର୍ମରତ ଅଛନ୍ତି। ବହୁତ ବଢିଆ କଥା।
1: ଆପଣଙ୍କୁ ମୁଁ ବାରମ୍ବାର ଫୋନ ଲଗାଉଥିଲି କିନ୍ତୁ ବିଜି ପଡ଼ିଲି, ଯେତେବେଳେ ଦୁଇ ଥର ରିଙ୍ଗ ହେଲା କିନ୍ତୁ ଆପଣ ଉଠେଇଲେନି।
0: ଆଚ୍ଛା, କେତେ ହଉ ଠିକ ଅଛି, ଫୋନ ତ ଲାଗିଛି। ତେବେ କୁହନ୍ତୁ କ'ଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ? ଚାନ୍ଦନ ତମେ ତାରା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଧନ୍ୟବାଦ ସାର୍, ନମସ୍କାର।
0: ନମସ୍କାର।

ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର। ସଦାଙ୍କ ହୃଦୟର ସ୍ୱର।

ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ଅଶୋକ କୁମାର ଦତ୍ତ ଆକାଶବାଣୀ ବାରିପଦା ସମୟ ସକାଳ 9 ବାଜିବାକୁ ଯାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ

କାର୍ଯ୍ୟକ୍ରମ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ପ୍ରଚାର କରୁଛୁ ଝୁମର ଗୀତ, ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଏବଂ ସାଥୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ।

0: କିଛି ବ୍ୟାଙ୍କରୁ ଋଣ ଆଣିକି ତାକୁ ମିଶେଇକି ଛୋଟ ଆକାରରେ ଗୋଟେ ପାର୍ଲର କରିଛି।
1: ତେବେ ଏଇ ଲୋନ୍ ଆପଣଙ୍କୁ ତ ଶୁଝିବାକୁ ପଡୁଥିବ, କେମିତି ଆପଣ ତାର ବନ୍ଦୋବସ୍ତ କରୁଛନ୍ତି?
0: ଶୁଝିବାକୁ ପଡୁଛି ଯେ ବ୍ୟାଙ୍କରେ କହିଥିଲେ କି ଆମେ ତାକୁ ମନ୍ଥଲି ହିସାବରେ ଦବାକୁ ପଡୁଛି, ମାସିକ ମତେ 3,000 ପାଖାପାଖି ପଡିଯାଉଛି, ମୁଁ କିସ୍ତି ଆକାରରେ ସବୁ ଶୁଝୁଛି।
1: ଆପଣ ସରକାରଙ୍କର କୋଉ ଯୋଜନାର ସୁବିଧା ନେଇଥିଲେ?
0: ବ୍ୟାଙ୍କର ମୁଁ ଏଣ୍ଟରପ୍ରାଇଜେସ୍ ଲୋନ୍ ବୋଲି ଥିଲା ବିଜନେସ୍ ଲୋକମାନଙ୍କ ପାଇଁ, ମୁଁ ସେଇଠି ମ୍ୟାନେଜରଙ୍କ ସହିତ କଥା ହେଇଥିଲି, ସେ ମତେ ବାବଦରେ ବତେଇଥିଲେ, ମୁଁ ବୁଝିଲା ପରେ ତାକୁ ଆଣିଥିଲି।
1: ପାର୍ଲରରେ ଆପଣ ଗ୍ରାହକମାନଙ୍କୁ କେମିତି ସେବା ପ୍ରଦାନ କରନ୍ତି, କଣ କଣ ସବୁ କରିଥାନ୍ତି?
0: ପାର୍ଲରରେ ଆମର ବିଭିନ୍ନ ପ୍ରକାର ଲୋକ ଆସୁଛନ୍ତି, ବିଭିନ୍ନ ପ୍ରକାର ସମସ୍ୟା ଅଛି, ଯେମିତି କେଶ ସମସ୍ୟା, ତ୍ୱଚା ସମସ୍ୟା, ନଖର ବି ସମସ୍ୟା, ଏଇଭଳି ସବୁ କେତେକ ସମସ୍ୟା ନେଇକି ଆସନ୍ତି, ମତେ କୁହନ୍ତି କି ଦିଦି ମୋର ଏଇ ଏଇ ସମସ୍ୟା ଅଛି, ଯାହାକି ଚର୍ମ ସମସ୍ୟାର କିଛି ଫେସିଆଲ, ତାଙ୍କୁ କିଛି ମସାଜ, ଏମିତି ଏଇ ଉପାୟରେ ତାଙ୍କୁ ସେବା ଯୋଗାଉଛି ମୁଁ।
1: ଆପଣ ବିୟୁଟି ପାର୍ଲର କରିବା ପାଇଁ କାହିଁକି ମନ ବଳେଇଲେ? ଝିଅମାନଙ୍କ ପାଇଁ ଅନେକ ପ୍ରକାରର କାମ ଅଛି, ଯିଏ ଯାହା ଇଚ୍ଛା କରିବ କରିପାରିବ, କିନ୍ତୁ ଆପଣଙ୍କର ବିୟୁଟି ପାର୍ଲର କରିବା ପାଇଁ କାହିଁକି ଇଚ୍ଛା ହେଲା?
0: ମୋର ପିଲାଦିନୁ ସୌନ୍ଦର୍ଯ୍ୟ ପ୍ରତି ବହୁତ ଦୁର୍ବଳତା ଥିଲା ଏବଂ ଆଗ୍ରହ ବି ଥିଲା, କିନ୍ତୁ ମୁଁ ରଜ ହଉ କିମ୍ବା କୁମାର ପୂର୍ଣ୍ଣିମା ହଉ ଏସବୁ ପର୍ବପର୍ବାଣିରେ ପିଲାମାନେ, ଝିଅମାନେ, ବୋହୂମାନେ ଏମାନେ ଆସନ୍ତି ମୋ ପାଖରେ ବହୁତ ସଜ ହବା ପାଇଁ ଆସନ୍ତି। ମୁଁ ତାଙ୍କୁ ସବୁ କାହାକୁ ମେହେନ୍ଦି ଟିକେ କରିଦେବା, କାହାକୁ ହେୟାରଷ୍ଟାଇଲ କରିଦେବା, କାହାକୁ ଶାଢ଼ୀ ପିନ୍ଧେଇବା, ଏସବୁ ଆଗ୍ରହ ଥିଲା, କରୁଥିଲି ମଧ୍ୟ। ମୁଁ ବି ଯେତେବେଳେ ସମୟ ପାଏ ମୁଁ ନିଜକୁ ବି ସଜେଇବାକୁ ବହୁତ ପସନ୍ଦ କରେ, ମୋର ସେ ପ୍ରତି ବହୁତ ଦୁର୍ବଳତା ଥିଲା। ସେଇଥିପାଇଁ ମୁଁ ଯେତେବେଳେ ଏକା ହେଇଗଲି, ମୋର ସ୍ୱାମୀଙ୍କର ଦେହ ଖରାପ ହେଲା, କୋଭିଡ ସମୟରେ ମୋ ସ୍ୱାମୀଙ୍କର ଦେହାନ୍ତ ହେଇଛି, ତାଙ୍କର ଲିଭର ଜଣ୍ଡିସ ହେଇଥିଲା, ସେ ଚାଲିଗଲେ, ଚାଲିଗଲା ପରେ ମୁଁ ଏକା ହେଇଗଲି, ମୋ ପାଖରେ ମୋର ଗୋଟେ ଛୋଟ ଝିଅ, ତାକୁ ବି ଚଳାଇବା ପାଇଁ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେଲି, ନିଜେ ଚଳିବା ପାଇଁ ବି ମଧ୍ୟ ଅସୁବିଧାର ସମ୍ମୁଖୀନ। ଆଜିକାଲି ସମୟରେ ତ ଯାହା ବି ହେଲେ ବି ଅର୍ଥ ହିଁ ନିହାତି ଦରକାର, ତେଣୁକରି ମୋ ପାଇଁ ଅର୍ଥ ଦରକାର, ମୋ ପିଲାକୁ ବି ପାଠ ପଢ଼ିବା, ପିନ୍ଧିବା, ଲଗେଇବା ପାଇଁ ତା ପାଇଁ ମଧ୍ୟ ଅର୍ଥ ଦରକାର, ତେଣୁକରି ମୁଁ କ'ଣ କରିବି ମୁଁ ବି ଚିନ୍ତା କରିପାରିଲିନି। ତାପରେ ଭାବିଲି ମୋ ପାଖରେ ଯେଉଁ କଳା କୌଶଳ ଅଛି ମୁଁ ସେଇଆକୁ ହିଁ ତାକୁ କାମରେ ଲଗେଇ ପାରିବି, ସେଇଥିପାଇଁ ଭାବିକି ଗୋଟେ ଛୋଟ ପାର୍ଲରଟେ କଲି। ମୁଁ କରିବା ସହିତ ଆଉ 2-3 ଜଣ ପିଲାଙ୍କୁ ବି ମୁଁ ରୋଜଗାରର ବାଟ ବି ଦେଖେଇଛି, ସେମାନେ ବି କିଛି କିଛି ଟଙ୍କା ବି ରୋଜଗାର କରି ନିଜର ଖର୍ଚ୍ଚ ବି କରିପାରୁଛନ୍ତି।
1: ଆଜିକାଲି ସମସ୍ତେ ତ ସୌନ୍ଦର୍ଯ୍ୟ ସଚେତନ, ନିଜ ଶରୀର ଯେମିତି ଚର୍ମ, କେଶ, ଆଖି, କାନ, ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗର ଯତ୍ନ ନେବା ମଧ୍ୟ ନିହାତି ଜରୁରୀ, ଘରୋଇ ଭାବରେ କେମିତି ଏସବୁର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଆମେ ଖାଲି ପାର୍ଲର ଯାଇକି ଆମର ଯତ୍ନ ନେବା ସେଇଟା ଖାଲି ନୁହେଁ, ଆମେ ଘରେ ମଧ୍ୟ ଯତ୍ନ ନେଇପାରିବା, ଯେମିତିକି ଆମର କିଛି ଏବେ 40 ବର୍ଷର ଉର୍ଦ୍ଧ ହେଇଗଲା ପରେ ଆମର ସ୍ତ୍ରୀ ଲୋକମାନଙ୍କ ସ୍କିନରେ ପାଚେସ୍ ସବୁ ଆସିଯାଉଛି ତ୍ୱଚାରେ, ସେଇଟାକୁ ଭଲ କରିବା ପାଇଁ ଆମେ ଆମ ରୋଷେଇ ଘରରେ ବି ସବୁ ପ୍ରକାର ସାମଗ୍ରୀ ଅଛି, ଆମ ସୌନ୍ଦର୍ଯ୍ୟ ପାଇଁ ବି କାମରେ ଆସିପାରିବ, ଯେମିତିକି ଆମେ ଆଳୁକୁ ତାକୁ ଛେଚିକି ତା ରସରେ କିଛି ମସାଜ କରିବା, 10-15 ମିନିଟ ମସାଜ କରିକି ତାକୁ ରଖିବା, କିଛି ସମୟ ପରେ ତାକୁ ହାଲକା ନଖ ଉଷୁମ ପାଣିରେ ତାକୁ ମୁହଁ ଧୋଇଦେବା, ଧୋଇଲେ ବି ଆମର ସେ ଝାଇଁଆ କିଛି ଦିନ କରିବା ପରେ 2-3 ମାସ ପରେ ଦେଖିବେ ସେ ପ୍ୟାଚେସ୍ ଧୀରେ ଧୀରେ କମିଯାଉଛି। ସେଇଟା ଗୋଟେ ଆମର ଘର ହିସାବରେ ତ୍ୱଚାର ଆମେ ଯତ୍ନ ନେଇପାରିବା, ଏମିତିକି ଆମର ତ୍ୱଚାରେ କିଛି ଭାଙ୍ଗ ଆସିଯାଉଛି ସେଇଟା ପାଇଁ କି ବି ଆମେ କିଛି କରିପାରିବା, ବେସନ ହଳଦୀ ତା ଦେହରେ କିଛି ମହୁ ପକେଇକି ଆମେ ତାକୁ ପ୍ୟାକ୍ ଦେଇଦେବା ଫେସ୍ରେ, ପ୍ୟାକ୍ ଦେଲା ପରେ 15 ମିନିଟ କି ଅଧଘଣ୍ଟା ଭିତରେ ମୁହଁକୁ ଧୋଇଦେବା, ଏମିତି କଲା ପରେ କିଛି ଦିନ କରିବା ପରେ ଆମର ସ୍କିନର ଯେଉଁ ଭାଙ୍ଗ ହେଇଯାଉଛି ସେ ଭାଙ୍ଗଟା କ୍ଲିୟର ହେଇଯିବ, ଧୀରେ ଧୀରେ ହେଇଯିବ। ଏମିତି କିଛି ପ୍ରକାର ଜିନିଷ ଆମର ରୋଷେଇ ଶାଳରେ ବି ଆମେ ମଧ୍ୟ ତାକୁ ପାଇପାରିବା। ତାପରେ ଆମେ କେଶର ବି ଯତ୍ନ ନେଇପାରିବା ଘରେ ହିସାବରେ, ଯେମିତିକି ଆମର ଡ୍ୟାଣ୍ଡ୍ରଫ ହେଉଛି ଆମେ ପାର୍ଲର ଯାଉଛେ କି ଆମର ଗୋଟେ ସ୍ପା କରିଦିଅନ୍ତୁ, ଡ୍ୟାଣ୍ଡ୍ରଫ ହେଉଛି ଆମେ ସ୍ପା କରିବୁ ଆସିକି କହୁଛନ୍ତି ବହୁତ ଲୋକ, ଯାହା ପାଖରେ ସିନା ପଇସା ଅଛି ସେମାନେ ଆସିକିରି ପାର୍ଲରରେ କହିପାରୁଛନ୍ତି ମୋର ଟିକେ ସ୍ପା କରିଦିଅନ୍ତୁ, ଗୋଟେ ଡ୍ୟାଣ୍ଡ୍ରଫ ହେଉଛି ସେଇଟା କେମିତି କମିବ, କି କୌଣସି ଟ୍ରିଟମେଣ୍ଟ ପାଇଁ ଆସିଯାଉଛନ୍ତି ଆମର ପାର୍ଲର, ତାକୁ ବି ଆମେ ଘରେ ବି କରିପାରିବା। ଘରେ ହିସାବରେ ଆମେ କି ନଡ଼ିଆ ତେଲରେ କିଛି ଲେମ୍ବୁ ରସ ମିଶେଇକି ତାକୁ କିଛି ଦିନ ବ୍ୟବହାର କରିବା ଦ୍ୱାରା ଆମର ଯେଉଁ ରୁପି ସମସ୍ୟା ବି ଦୂର ହେଉଛି, ପାର୍ଲର ଯିବା ବି ଏତେ ଆବଶ୍ୟକ ପଡ଼ୁନି, ଆମେ ଏମିତି ବି ଘରୋଇ ହିସାବରେ ଆମେ ତ୍ୱଚା ଆଉ କେଶର ଯତ୍ନ ବି ନେଇପାରିବା। ନଡ଼ିଆ ତେଲରେ କର୍ପୂର ମିଶେଇକି ବି

0: ନଖରେ ବି ପକେଇ ପାରେ, ଆମେ ଯେମିତି ନଖରେ ଫମ୍ପା ଆସିଯାଉଛି, ଫଙ୍ଗସ ହେଇଯାଉଛି ତା ଭିତରେ, ନଖ ହଳଦିଆ ଆସିଯାଇକି ଫାଟି ଯାଉଛି, ଏସବୁ ସମସ୍ୟାକୁ ଆମେ କ'ଣ କରିବା ନା ନଡ଼ିଆ ତେଲରେ କିଛି କର୍ପୂର ପକେଇକି ତାକୁ ମିଶେଇ ରଖିବା, ତାକୁ ରାତିରେ ଶୋଇଲା ବେଳେ ଆମେ ତାକୁ ନଖରେ ପକେଇକି ଡ୍ରପ୍ ଡ୍ରପ୍ ପକେଇକି ରଖିଲେ ସିଏ ବି ଆମର 2-4 ମାସ କରିବା ପରେ ସେଇଟା ବି ଆମକୁ ଧୀରେ ଧୀରେ କମ୍ ହେଲା ପରେ ଜଣାପଡ଼ିବ। ଏମିତି ଆମେ ଘରେ ହିସାବରେ ବହୁତ ପ୍ରକାର ଆମର ଯତ୍ନ ନେଇପାରିବା, ତ୍ୱଚା, କେଶ, ନଖ, ଦେହର ତ୍ୱଚାର ଯତ୍ନ ନେବା ପାଇଁ କି ଆମେ ଖରାରେ ଯାଉଛେ ଯେହେତୁ ଆମର ଟ୍ୟାନ୍ ହେଇଯାଉଛି, ତାକୁ ଆମେ ଖାଲି ପାର୍ଲରରେ ଯାଇକି ଆମେ କରିବା, ସେଇଟା ବି ଆମେ ଘରେ ବି କରିପାରିବା। କେମିତି କରିବା, ହାତରେ ଆମେ ଟମାଟୋ ରସ ଯେତେବେଳେ ଖରାରୁ ଆସୁଛେ ଘରେ ପହଞ୍ଚି ଯାଉଛେ, ଟମାଟୋ ରସରେ କିଛି ଗୋଲାପ ଜଳ ମିଶେଇକି ତାକୁ ଆମେ ମସାଜ ଦେଲେ ଆମର ଟ୍ୟାନ୍ ବି ଧୀରେ ଧୀରେ ହଟିଯିବ। ଏଇଟା ଆମର ବି ଆମେ ଦେହର ଯୋଉ ଚର୍ମ ଅଛି ଚର୍ମର ଯତ୍ନ ବି ନେଇପାରିବା।
1: ବର୍ତ୍ତମାନ ତ ବର୍ଷା ଦିନ, ବର୍ଷା ଦିନେ କେମିତି ଆମେ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିପାରିବା?
0: କେଶର ଯତ୍ନ କଣ ନେବା କି ଆମେ ବର୍ଷା ଦିନେ ବାହାରକୁ ଯାଉଛେ, ବର୍ଷାରେ କିଛି ଭିଜି ଯାଉଛେ, ସେଇଟା ପାଣି ଜମିକି କେଶର ଦୁର୍ଗନ୍ଧ ଆସେ, ରୂପି ସମସ୍ୟା ହୁଏ, ଆମେ ପାର୍ଲର ଯାଇ କରିପାରିବା, ଅଏଲ ମସାଜ କରିପାରିବା ପାର୍ଲରରେ କେଶ ପାଇଁ କରିପାରିବା। ଆଉ ଆମର ଦେହର ତ୍ୱଚାର ଯତ୍ନ ଆମେ କେମିତି ନେବା କି ଆମେ ପାର୍ଲର ଯାଇକି ବଡିର ମସାଜ କରିପାରୁଛେ, ବଡି ପ୍ୟାକ୍ ଦେଇପାରିବା, ପାର୍ଲରରେ ଏସବୁ ଟ୍ରିଟମେଣ୍ଟ କରିପାରିବା। ତା ସହିତ ଆମର ଫେସ୍ର ଯତ୍ନ, ଆମେ ଫେସିଆଲ ହବା, ବର୍ଷା ଦିନିଆ କିଛିଟା ଫେସିଆଲ ସବୁ ଅଛି, ତାକୁ ସବୁ ଆମେ ମାସକୁ ମାସ କଲେ ଆମକୁ ଟିକେ ଫେସ୍ର ବି ଆଟ୍ରାକ୍ସନ୍ ହବ, ଫେସ୍ର ଗ୍ଲେଜ୍ ଆସିବ, ଫେସ୍ଟା ଟାଇଟ୍ ରହିବ, ରିଙ୍କଲ୍ ସବୁ ଦୂର ହବ, ଏଗୁଡାକ ସବୁ ଆମେ ପାର୍ଲର ଯତ୍ନ ନେଇପାରିବା।
1: ବର୍ଷା ଦିନେ ଘରୋଇ ଉପାୟରେ କେମିତି ଆମେ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିପାରିବା?
0: ଆମେ ବର୍ଷା ଦିନେ ପ୍ରାୟ ବାହାରକୁ ଯଦି ଯାଉ, ବର୍ଷା ପାଣିରେ ପାଦଟା ଭିଜିକି ରହୁଛି, କିଛି ଇନଫେକ୍ସନ୍ ବି ହୁଏ, କିଛି ଫଙ୍ଗସ୍ ବି ଆସିଯାଏ, ତାକୁ ଆମେ ଆସିବା ପରେ ଘରେ ଘରୋଇ ଯତ୍ନ ହିସାବରେ ଆମେ କ'ଣ କରିବା କି କିଛି ଗରମ ପାଣି ଆଣିବା, ନଖ ଉଷୁମ ପାଣି, ତାକୁ ପାଦ ବୁଡ଼େଇକି ରଖିବା, ପାଦ ବୁଡ଼େଇ ରଖିବା ଦ୍ୱାରା ସବୁ ଯେଉଁଗୁଡ଼ାକ ଜୀବାଣୁ ଯାଇଥିବେ ସେଗୁଡ଼ାକ ସବୁ ମରିଯିବେ। ମରିଗଲା ପରେ ଆମେ ତାକୁ କିଛି ନଡ଼ିଆ ତେଲରେ ଆମେ ମସାଜ ଦେବା, ମସାଜ ଦେଇକି ରାତିରେ ଶୋଇପଡ଼ିବା, ସକାଳକୁ ଠିକ୍ ଅଛି।
1: ଆପଣ ସେ ଯୋଉ ସ୍ପା କଥା କହୁଥିଲେ, ସେ ସ୍ପାରେ ଆପଣ କ'ଣ କରନ୍ତି?
0: ସ୍ପା ହେଉଛି ଆମର, ସ୍ପା କରିବା ଦ୍ୱାରା ଆମର ହେୟାର ଫଲ୍ ଯୋଉ ହେଉଛି, ଡ୍ୟାଣ୍ଡ୍ରଫ୍ ହେଉଛି, ହେୟାର ଗ୍ରୋଥ୍ ହେଉନି, ଆମେ ସ୍ପା କଲେ ସେଗୁଡ଼ାକ ହେୟାର ଫଲ୍ ହେବନି, ଡ୍ୟାଣ୍ଡ୍ରଫ୍ ବି ହେବନି, ହେୟାର ଗ୍ରୋ ବି ହେବ, ହେୟାର ସାଇନିଂ ବି ରହିବ। ସ୍ପା କଲେ ଆମର ଏଇସବୁ କେଶର ଏଇଭଳି ସୌନ୍ଦର୍ଯ୍ୟ ଆସିଯିବ।
1: ତେବେ ଏଇ ଯୋଉ ସ୍ପାରେ ଆପଣ କଣ କିଛି କେମିକାଲର ପ୍ରୟୋଗ କରନ୍ତି?
0: ସ୍ପା କେମିକାଲ ଅଛି, ନନ୍ କେମିକାଲ ବି ଅଛି, ତେଣୁକରି ଆମେ କେମିକାଲ କରିପାରିବା, ନନ୍ କେମିକାଲ ବି କରିପାରିବା। ନନ୍ କେମିକାଲର ବି ଭଲ ରେଜଲ୍ଟ ଅଛି, କେମିକାଲର ବି ରେଜଲ୍ଟ ଅଛି, କିନ୍ତୁ କେମିକାଲ କଲେ ହେୟାର ଗୁଡାକ କେମିକାଲ ହେଇଯାଉଛି, କିଛି ଦିନ ପରେ କିଛି ବି ତାର ସାଇଡ୍ ଇଫେକ୍ଟ ଆସିପାରେ, କିନ୍ତୁ ଆମେ ନନ୍ କେମିକାଲ ସ୍ପା ବି କିଛିଟା ଅଛି, ତାକୁ ଆମେ ବ୍ୟବହାର କରିପାରିବା।
1: ଯୋଉଟା କି ହର୍ବାଲ କହୁଛନ୍ତି,
0: ହର୍ବାଲ ଆୟୁର୍ବେଦିକ ବାଲା ଅଛି ସବୁ।
1: ଋତୁ ଅନୁଯାୟୀ ସୌନ୍ଦର୍ଯ୍ୟ ଚର୍ଚ୍ଚାର ଭିନ୍ନ ଭିନ୍ନ ପ୍ରଣାଳୀ ନିଶ୍ଚୟ ଥିବ
0: ଆଜ୍ଞା,
1: କିନ୍ତୁ ନିତିଦିନିଆ ଜୀବନରେ ମାନେ ସବୁଦିନ ମାନେ ତାହା ଖରାଦିନ ହେଇପାରେ, ବର୍ଷା ଦିନ ହେଇପାରେ, ଶୀତ ଦିନ ହେଇପାରେ, ପ୍ରତିଦିନ ନିତିଦିନିଆ ଜୀବନରେ କେମିତି ନିଜର ଯତ୍ନ ଆମେ ନେଇପାରିବା ଆମ ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗର, ସେ ବିଷୟରେ ଟିକେ କୁହନ୍ତୁ।
0: ଆମେ ପ୍ରଥମେ ଆମ ଖାଇବା ପିଇବା ଉପରେ ଆଗ ଦେଖିବା, ଆମେ କଣ ଖାଉଛେ, ପାଣି କେତେ ପିଉଛେ, କଣ କଣ ଖାଇବା ଖାଉଛେ, ତାକୁ ଆଗ ଠିକ୍ ରଖିବା, ଏକ୍ସରସାଇଜ ବି ରଖିବା। ଆମର ପ୍ରତି 20 କେଜି ହିସାବରେ ଆମକୁ 1 ଲିଟର ପାଣି ପିଇବା ନିହାତି ଆବଶ୍ୟକ ଗୋଟେ ଦିନରେ। ଯେମିତିକି ମୋର ଓଜନ ଅଛି 50 କିଲୋ, ମୁଁ 2.5 ଲିଟର ପାଣି ପିଇପାରିବି ଦିନକୁ। ସେଇଭଳି ଖାଦ୍ୟ ଆମର ଯେତେ ନିରାମିଷ ଖାଇବାକୁ ଚେଷ୍ଟା କରିବା, ଆମିଷ ଖାଇଲେ ହିଁ ଆମର ତ୍ୱଚାର ସୌନ୍ଦର୍ଯ୍ୟ ଧୀରେ ଧୀରେ କମିଯାଏ, କାହିଁକି ନା ଆମେ ଯେତେ ଆମେ ଖାଇବା ନିରାମିଷ ଖାଦ୍ୟ ଖାଇବା ସେଇଟା ଆମର ତ୍ୱଚାକୁ ଉଜ୍ଜଳ କରିବ, ପାଣି ତା ଆମେ ଠିକ୍ସେ ଯଦି ପିଇବା ଆମ ଓଜନ ହିସାବରେ ସେଇଟା ବି ତ୍ୱଚାକୁ ଉଜ୍ଜଳ କରିବ, ସେଇଟା ଆମର ସୌନ୍ଦର୍ଯ୍ୟ ବଢ଼େଇବ। ତେଣୁକରି ଆମେ ଖାଦ୍ୟ ଆଉ ପାନୀୟ ଆଉ ଶାରୀରିକ ପରିଶ୍ରମ ଏସବୁକୁ ରଖିଲେ ଆମେ ନିହାତି ସୌନ୍ଦର୍ଯ୍ୟ ଆମେ ପାଇପାରିବା। ଆମେ ପ୍ରତ୍ୟେକ ଦିନ ସକାଳୁ ଉଠିକି ଆଗ ମୁହଁ ଧୋଇଦେବା, ଭଲସେ ମୁହଁକୁ ସଫା କରିବା, ସଫା କରିବା ସହିତ ସ୍କିନ୍ ହିସାବରେ ଆମେ ଦେଖିବା, ବହୁତ ଲୋକମାନଙ୍କର ଦେଖିବେ ପତଳା ସ୍କିନ୍, ଯୋଉମାନେ ବିଭିନ୍ନ ପ୍ରକାର ଷ୍ଟିରଏଡ୍ ବି ଲଗାଉଛନ୍ତି, ଷ୍ଟିରଏଡ୍ ଲଗେଇବା ଦ୍ୱାରା ସ୍କିନ୍ ପତଳା ହେଇଯାଉଛି, ସେଠି ଆମେ କ'ଣ କରିବା ନା ଥଣ୍ଡା ପାଣି ବ୍ୟବହାର କରିବା, ଥଣ୍ଡା ପାଣି, ବରଫ ପାଣି ଏଗୁଡ଼ାକ ଆମେ ବ୍ୟବହାର କଲେ ସ୍କିନ୍ଟା ଆମର ଟିକେ ମୋଟା ଲାଗିବ, ଟାଇଟ୍ ହବ, କିନ୍ତୁ ପତଳା ସ୍କିନ୍ରେ ଗରମ ପାଣି ବ୍ୟବହାର କରିପାରିବାନି। ନର୍ମାଲ ସ୍କିନ୍ରେ ଆମେ କ'ଣ କରିବା ନା ନର୍ମାଲ ସ୍କିନ୍ରେ ନଖ ଉଷୁମ ପାଣି ସବୁବେଳେ ବ୍ୟବହାର କରିବା, ନଖ ଉଷୁମ ପାଣି

0: ରୁ ଆହୁରି କମ୍ ହେଲେ ବି ଚଳିବ, କ୍ଲିନ୍ କରିବେ ସକାଳୁ। ତାପରେ ଆମର ଖରାବେଳ ସମୟରେ କିଛି ଆମେ ପ୍ୟାକ୍ ଦେବା ଫେସ୍ରେ। ପ୍ୟାକ୍ ହେଲେ ଆମେ ଆଳୁର ପେଷ୍ଟ ପ୍ୟାକ୍ ଦେଇପାରିବା, ବେସନ ହଳଦୀର ପ୍ୟାକ୍ ଦେଇପାରିବା, ମୁଲତାନ ମାଟି ଗୋଲାପ ଜଳର ପ୍ୟାକ୍ ବି ଆମେ ଦେଇପାରିବା। ଦେଲେ ଆମର ସ୍କିନ୍ଟା ସୁସ୍ଥ ରହିବ। କେଶକୁ ଆମେ ସପ୍ତାହକୁ ଆମେ 3 ଥର ଯାହା ହେଲେ ବି ଆମକୁ ମୁଣ୍ଡ ଧୋଇ ଆମେ ସଫା କରିବାକୁ ପଡ଼ିବ। ଯେମିତି ଆମେ ବିଭିନ୍ନ ପ୍ରକାର ସାମ୍ପୋ ଆସୁଛି, ସେ ସାମ୍ପୋ ଯେମିତି ଅଧିକ ଫେଣ ଥିବା ସାମ୍ପୋ ଆମେ ବ୍ୟବହାର କରିବା ନାହିଁ। ଆମେ ହର୍ବାଲ ସାମ୍ପୋ ମିଳୁଛି, ଅଧିକ ଫେଣ ବାଲା ସାମ୍ପୋ ୟୁଜ୍ କଲେ ଆମର କେଶ ଝଡ଼ିବାର ସମ୍ଭାବନା ଥାଏ, ସେଥିରେ ଅଧିକ କେମିକାଲ ଥାଏ, ତେଣୁକରି ଆମର ଅଧିକ କେଶ ଝଡ଼ିବାର ସମସ୍ୟା ଦେଖାଦେବ। ଆମେ ନନ୍ କେମିକାଲର ସାମ୍ପୋ ଯେମିତି ହର୍ବାଲ ସାମ୍ପୋ ସବୁ ବଜାରରେ ବି ମିଳିଯାଉଛି, ସେଇ ହର୍ବାଲ ସାମ୍ପୋକୁ ଆମେ ବ୍ୟବହାର କରିପାରିବା। ଆମେ ସପ୍ତାହକୁ 3 ଥର ମୁଣ୍ଡ ସଫା କରିବା, କଲେ ଆମର କେଶର ବି ଯତ୍ନ ନେଇ ହେବ। ଯେମିତିକି ଆମକୁ ରୁପି ସମସ୍ୟା ଦେଖାଯାଉଛି, କେଶ ଝଡ଼ିବା ସମସ୍ୟା ଦେଖାଯାଉଛି, ସେଇଟା ଟିକେ ଆମକୁ କମ୍ ଦେଖାଯିବ।
1: ତେବେ ଆମେ ସମସ୍ତେ ଆମ ମୁହଁଟା କେମିତି ସୁନ୍ଦର ହବ ଆମେ ଇଚ୍ଛା କରୁ ଏବଂ ସେ ସମ୍ପର୍କରେ ବହୁତ ସଚେତନ। ପାର୍ଲରରେ ଯାଇକି ମୁହଁର ଯତ୍ନ କେମିତି ନେଇ ହବ ତା ଛଡା ଘରୋଇ ଭାବରେ ମଧ୍ୟ କରିବାକୁ ଚେଷ୍ଟା କରୁ, କିନ୍ତୁ ପାଦଟା ଉପରେ ଆମ ଶରୀରର ଭାରା ନିର୍ଭର କରେ। ସେଇ ପାଦଟା ଯଦି ଠିକ ନ ରହିଲା ତାହେଲେ ଅନେକ ସମସ୍ୟା ଦେଖାଦେବ, ଶାରୀରିକ ଅସୁସ୍ଥତା ଦେଖାଦେବ। ପାଦର କେମିତି ଆପଣ ଯତ୍ନ ନେବା ପାଇଁ ପରାମର୍ଶ ଦିଅନ୍ତି?
0: ଆମର ପାଦର ଯତ୍ନ ନେବା ପାଇଁ ଆମର ପେଡିକ୍ୟୁର ହଉଛି, ପାର୍ଲରରେ ପେଡିକ୍ୟୁର ହୁଏ, ତାର ମସାଜ ଦିଆ ହୁଏ, ତାର ନଖ ସଫା କରାଯାଏ, ନଖ ସଫା କରାଯାଏ, ପାଦର ବି ସ୍କ୍ରବ କରାହେବ, ତାକୁ ସଫା ରଖା ପରେ ତାକୁ ଆମେ ମସାଜ ଦେବା। ମସାଜ ଦେବା ଫଳରେ ଆମର ବ୍ଲଡ୍ ସର୍କୁଲେସନ୍ ହୁଏ, ବ୍ଲଡ୍ ସର୍କୁଲେସନ୍ ହେବା ଦ୍ୱାରା ଆମ ପାଦ ଯଦି ଠିକ୍ ରହିବ ଆମେ ସୁସ୍ଥ ରହିବା ବୋଲି, ଆମେ ସୁସ୍ଥ ଅଛ ବୋଲି ଜାଣିବା। ତେଣୁକରି ଆମେ ପ୍ରଥମେ ପାଦର ଯତ୍ନ ନେବା ନିହାତି ଦରକାର। ଆମେ ପାର୍ଲର ଯାଇକି ପେଡିକ୍ୟୁର କରିପାରିବା, ଘରୋଇ ହିସାବରେ ବି ପାଦର ଯତ୍ନ ନେଇପାରିବା। ଘରୋଇ ହିସାବରେ ଆମେ ଉଷୁମ ପାଣି କରିକି ନଖ ଉଷୁମ ପାଣିରେ ପାଦ ବୁଡ଼େଇ ରଖିବା। ଆମେ କୌଣସି ଜିନିଷ ନ ପାଇଲେ ବି ଆମେ ଯେଉଁ ବ୍ୟବହାର କରୁଛେ, ଯେଉଁ ସାବୁନ ଆମେ ନିତିଦିନିଆ ଯେଉଁ ବ୍ୟବହାର କରୁଛେ ସାବୁନ, ତାକୁ ବି ଲଗେଇକି ସଫା କରିଦେବା। ତାପରେ ନା କିଛି ନଡ଼ିଆ ତେଲର ମସାଜ ଦେବା, ନଡ଼ିଆ ତେଲର ମସାଜ ଦେଇପାରିବା, ନହେଲେ ଆମର ଅଲିଭ ଅଏଲ୍ ଅଛି, ଅଲିଭ ଅଏଲ୍ର ବି ମସାଜ ଦେଇପାରିବା। ଦେବା ଦ୍ୱାରା ପାଦର ଉଜ୍ଜଳତା ଆସିବ ଆଉ ତା ସହିତ ସୁସ୍ଥ ବି ରହିବ।
1: ଆପଣ ଏମିତି ପାର୍ଲରରେ ତ ଗ୍ରାହକମାନଙ୍କର ଚାହିଦା ଅନୁସାରେ ସେବା ଯୋଗାଇଥାନ୍ତି, ବାହାଘର ସିଜିନ୍ରେ ଯୋଉ ମେକଅପ୍ କରନ୍ତି ବା ବିଭିନ୍ନ ପାର୍ଟି ଫଙ୍କସନ୍ରେ ବି ଯୋଉ ମେକଅପ୍ କରନ୍ତି, ଆପଣ କ'ଣ ସେମାନଙ୍କ ଘରକୁ ଯାଇ କରନ୍ତି ନା ପାର୍ଲରକୁ ଡାକିକି କରନ୍ତି?
0: ନା, ଆମର ପାର୍ଲର ବହୁତ କଷ୍ଟମର ଅଛନ୍ତି, ପାର୍ଲର ଆସିବାକୁ ଇଚ୍ଛା କରନ୍ତି, କାହିଁକି ନା ଆମେ ପାର୍ଲର ଗଲେ ଆମ ହାତ ପାଖରେ ସବୁ ଜିନିଷ ଥାଏ, କିଛି ବି ମିସ୍ ହେଇଯିବନି, ସବୁ ଜିନିଷ ଆମ ପାଖରେ ଅଛି, କାହା ସ୍କିନ୍କୁ କ'ଣ ଦରକାର ଆମେ ସେଇଟା ଦେଖିକି ତାକୁ ଆମେ ଆପ୍ଲାଏ କରିବା। ତେଣୁକରି ଆମେ ଘରକୁ ଗଲେ ଘରକୁ ତ ସବୁ ଜିନିଷ ଆମେ ନେଇକି ଯିବା ସମ୍ଭବ ନୁହେଁ, ଆମେ କାହା ସ୍କିନ୍ର କଲର୍ କିଛି ଦେଖିନୁ, ଯିଏ ଆମକୁ ପାର୍ଲରରେ ମେକଅପ୍ କରିବା ପାଇଁକି ଆମକୁ କଣ୍ଟାକ୍ଟ କରୁଛନ୍ତି, କଣ୍ଟାକ୍ଟ କରିବା ପରେ ଆମେ କ'ଣ କି କଣ୍ଟାକ୍ଟରେ ଆମେ କଥା ହେଇଯାଉଛୁ ଫୋନ୍ ମାଧ୍ୟମରେ, ଆମେ ତାଙ୍କୁ ଦେଖିନେ କ'ଣ ଅଛି ତାଙ୍କର ଦେହର କଲର୍ଟା କ'ଣ ଅଛି, କଳା ଅଛନ୍ତି କି ଗୋରା ଅଛନ୍ତି କି ଶ୍ୟାମଳ ଅଛନ୍ତି ଆମେ ଦେଖିନେ, ସେଥିପାଇଁ କି ଆମେ ସବୁ ଜିନିଷ ତ ବୋହିକି ନେବା ସମ୍ଭବପର ନୁହେଁ। ତେଣୁକରି ପାର୍ଲର ଆସିବା ପାଇଁ ମୁଁ ସମସ୍ତଙ୍କୁ ବି କୁହେ ଆଉ ସମସ୍ତେ ମୋ ପାର୍ଲରକୁ ଆସିକି ହିଁ ମେକଅପ୍ ହେବାକୁ ଭଲ ପାଆନ୍ତି। ଏମିତି ଆମ ଗାଁ ଗହଳିରେ ବୋହୂମାନଙ୍କୁ ପାର୍ଲରକୁ ଛାଡ଼ନ୍ତିନି, ଘର ପାଖରେ ଅଛନ୍ତି କି ଆମ ବୋହୂ ଟିକେ ପାର୍ଲର ଯାଇପାରିବନି ନୂଆ ବୋହୂ, ତ ସେଇ ଜାଗାରେ ମୁଁ ଯାଇକି ତାଙ୍କ ଘରେ ମେକଅପ୍ କରିକି ଆସେ। କିନ୍ତୁ 100%ରୁ 99% ଲୋକ ପାର୍ଲର ଆସିକି ମେକଅପ୍ ନିଅନ୍ତି।
1: ବାହାଘରର ମେକଅପ୍ ଆଉ ସାଧାରଣ ଯୋଉ ମେକଅପ୍ ତା ଭିତରେ କ'ଣ ତଫାତ୍?
0: ବାହାଘର ମେକଅପ୍ ହଉଛି ମେକଅପ୍, ମେକଅପ୍ ମାନେ ହିଁ ଲୋକମାନେ ବୁଝନ୍ତି ଗୋରା ହେଇଯିବ, ମେକଅପ୍ ହେଲା ସେ ଗୋରା ହେଇଯିବ, ନା ସେଟା ମେକଅପ୍ଟା ହଉଛି ଗୋରା ନୁହେଁ, ଗୋରା କରାଯାଏନି। ଗୋଟେ ଲୋକର ତାର ନାକ ରହିଛି ଟିକେ ଛୋଟ ନାକ ଅଛି, ଟିକେ ଚଉଡ଼ା ନାକ ଅଛି, ଆମେ ତାକୁ କ'ଣ କରିବା, ତାକୁ ବି ଆମେ ତାର ଯେମିତି କ୍ୟାମେରା ଆଗରେ ଫଟୋ ଭିଡ଼ିଓ ଆସିବ ଯେମିତି ନାକଟା ପୁରା ଷ୍ଟ୍ରେଟ୍ ରହିବ କି ସିଧା ଦେଖାଯିବ, ତାକୁ ଆମେ ମେକଅପ୍ କରିକି ତୀକ୍ଷ୍ଣ କରିପାରିବା। ସେମିତି ମେକଅପ୍ ହଉଛି ଆମେ ଜଣଙ୍କର କିଛି ଅସୁବିଧାଟାକୁ ତାକୁ ଆମେ ସଜାଡ଼ି ପାରୁଛେ, ସେଇଟା ମେକଅପ୍। କି ଆଖି ଗୋଟେ ଭିତରିଆ ରହିଯାଉଛି, ତାକୁ ଆମେ କେମିତି ଆଖିଟା ଟିକେ ସୁଦୃଢ଼ ଦେଖାଯିବ, ସେଇଟାକୁ ଆମେ କରିପାରେ। ଆଇବ୍ରୋ ବି ଜଣ ଜଣଙ୍କର ଆଇବ୍ରୋ ନଥାଏ, ନ୍ୟାଚୁରାଲ ଆଇବ୍ରୋ ନଥାଏ, ତାକୁ ଆମେ ଡିଫାଇନ୍ କରୁଛେ, ସେଇଟା ହେଉଛି ମେକଅପ୍।

0: ଘର ମେକଅପରେ ଆମେ ଏଇ ଯୋଉ ଆମେ ସଜାଡୁଛେ ତାକୁ ଆଡଜଷ୍ଟ କରୁଛେ, ଆଡଜଷ୍ଟମେଣ୍ଟ ତା ଦେହରେ ଟିକେ ନିହାତି ପ୍ରୋସେସ ସବୁ ଅଧିକ ଅଛି, ଷ୍ଟେପ ଗୁଡାକ ସବୁ ଅଧିକ ଅଛି। ନର୍ମାଲ ମେକଅପରେ ଆମର କମ୍ ଷ୍ଟେପ ଅଛି, ଅଳ୍ପ କିଛି 2-3 ଆଇଟମରେ ଆମେ ନର୍ମାଲ ମେକଅପ କରିପାରୁଛେ, କିନ୍ତୁ ବାହାଘର ମେକଅପରେ ଆମକୁ ସ୍କିନ ହିସାବରେ ଆମକୁ କିଛିଟା ମେକଅପ ଦବାକୁ ପଡୁଛି।
1: ତେବେ ବାହାଘରର ମେକଅପ ନର୍ମାଲର ମେକଅପ ଭିତରେ ନିଶ୍ଚିତ ଭାବରେ ତଫାତ ଅଛି।
0: ନିହାତି ବାହାଘରରେ ଆମର କ'ଣ କି କ୍ୟାମେରାରେ ଭିଡ଼ିଓ ହେଉଛି, ଫଟୋ ହେଉଛି, ସେଗୁଡ଼ାକ ଯେମିତି ଆମକୁ ଟିକେ ଗର୍ଜେସ୍ ଦେଖାଯିବ। କିଛି ମେକଅପ ଅଛି, ଜଣେ ଜଣେ ଚାହୁଁନାହାନ୍ତି ଯେ ଆମେ ଏତେ ହେଭି ମେକଅପ ନବୁ ନା ଆମେ ନ୍ୟାଚୁରାଲ ମେକଅପ ନବୁ। ହଁ, ନ୍ୟାଚୁରାଲ ଦେଖାଯିବା ପାଇଁ କି ଆମେ ବାହାଘରେ ଅଧିକ ପ୍ରସାଧନ କିଛି ଆପ୍ଲାଏ କରିପାରୁଛୁ ନର୍ମାଲ ମେକଅପ ଅପେକ୍ଷା। ହଁ, ଯଦି କିଛି ବେଶୀ ବିଶେଷ ଚର୍ମର ସମସ୍ୟା ଦେଖାଦିଏ ତାହେଲେ କି ଆମେ ନିକଟସ୍ଥ ଡାକ୍ତରଙ୍କ ସହିତ ଆମେ ଯୋଗାଯୋଗ କରି ଡାକ୍ତରଙ୍କ ପରାମର୍ଶରେ ପ୍ରସାଧନ ସାମଗ୍ରୀ ବି ବ୍ୟବହାର କରିପାରିବା।
1: ଆପଣ ତ ଜଣେ କର୍ମଜୀବୀ ମହିଳା, ଆପଣ ଦିନର କେତେ ସମୟ ପାର୍ଲରରେ ଦିଅନ୍ତି?
0: ମୁଁ ଦିନକୁ ପାର୍ଲରରେ ମୁଁ 8-10 ସମୟ ଦିଏ। ବାହାଘର ସମୟରେ ସେମିତି କିଛି ସମୟ ବି ନଥାଏ, ହୁଏତ ମୁଁ ସକାଳ 7-8 ବି ଯାଏ, ଆସିଲା ବେଳକୁ ରାତି 10 ବି ହେଇଯାଇଥାଏ। ଏମିତି ବାହାଘର ସମୟରେ ବହୁତ ସମୟ ଦେବାକୁ ପଡ଼େ, ଅଲଗା ସମୟରେ ଆମର ଏଇ ବର୍ଷା ଋତୁରେ ବହୁତ କମ୍ କଷ୍ଟମର ଥାନ୍ତି। ମୁଁ 8-10 ମୋତେ ପାର୍ଲରରେ ସମୟ ଦେଇଥାଏ।
1: ଆପଣ କହି ପାର୍ଲରରୁ କିଛି ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ କିଛି ଲାଭ ମିଳୁଛି?
0: ହଁ, ଯାହା ବି ମିଳୁଛି ମୁଁ ନିଜେ ଚଳେଇ, ମୋ ପିଲାକୁ ଚଳେଇ, ନିଜର ଖର୍ଚ୍ଚ, ପିଲାର ପାଠ ପଢ଼ିବା ସବୁ ହେଇଯାଉଛି। ସେମିତି ଘର ଭଡ଼ା, ଆଉ ଯୋଉ 2 ପିଲା ମୋ ପାଖରେ କାମ କରୁଛନ୍ତି ତାଙ୍କୁ ବି ତାଙ୍କ ପାରିଶ୍ରମିକ ସବୁ ଦେଇକି ସେମିତି ଆଡଜଷ୍ଟ ହେଇ ଚଳିଯାଉଛି।
1: ତେବେ ଆପଣ ତ ଦିନରେ ପ୍ରାୟତଃ 8 ଦିଅନ୍ତି ସମୟ, ବାହାଘର ସିଜିନ୍ ବ୍ୟତୀତ ପ୍ରାୟତଃ ଅନ୍ୟ ସମୟରେ 8 ସମୟ ଦିଅନ୍ତି ପାର୍ଲରରେ। ଯେତେବେଳେ ଆପଣ ଅବସର ସମୟ ଥାଏ ଆପଣଙ୍କୁ, ସେତେବେଳେ ଆପଣ କ'ଣ କରିବାକୁ ଭଲ ପାଆନ୍ତି?
0: ମୁଁ ତ ଅବସର ସମୟରେ ମୋ ପିଲାର ପାଠପଢ଼ା ଦେଖେ, ଆଉ ମୋର ବି ଗୋଟେ ହବି ଅଛି, ମୁଁ କବିତା ବି ଲେଖେ, ଗୀତ ବି ଶୁଣେ, ମୋତେ ଗୀତ ଶୁଣିବାକୁ ଭଲ ଲାଗେ, ଗୀତ ଶୁଣେ।
1: କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଆପଣ ଭଲ ପାଆନ୍ତି?
0: ମୋତେ ଅକ୍ଷୟ ମହାନ୍ତିଙ୍କର ଗୀତ ବହୁତ ଭଲ ଲାଗେ।
1: ତେବେ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର କଣ୍ଠରୁ ଏଇ ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ।

0: ଆପଣ ତ ବିୟୁଟି ପାର୍ଲର କୋର୍ସ କଲା ପରେ ପାର୍ଲର ଖୋଲିଛନ୍ତି, ତେବେ ମେକଅପ୍ର ସେମିତି କିଛି ବିଶେଷତ୍ୱ ଅଛି କି ଯେଉଁଥିପାଇଁ ତାର କିଛି ସ୍ୱତନ୍ତ୍ର କୋର୍ସ ଅଛି କି ଯେଉଁଟାକି ତାଲିମ ନେବାକୁ ପଡ଼ିଥାଏ?
1: ଆଜ୍ଞା, ମେକଅପ୍ର ତାଲିମ ଅଲଗା ଅଛି, ଆମର ପାର୍ଲର୍ର ବି ଅଲଗା, ଏ ଦୁଇଟାକ ଅଲଗା ଅଲଗା ବି ଅଛି। ମେକଅପ୍ର ମୁଁ ଓଡ଼ିଶାରେ ନେଇଛି, ଟ୍ରେନିଂ ନେଇଛି, ତା ସହିତ ଓଡ଼ିଶା ବାହାରକୁ ବି ଯାଇକି ମୁଁ ଟ୍ରେନିଂ ନେଇଛି। ବହୁତ ଜାଗାରେ ମୋତେ ମେକଅପ୍ ପାଇଁ ବହୁତ ଟ୍ରେନିଂ ନେବା ପାଇଁ ପଡ଼ିଛି, 4-5ଟା ଅନୁଷ୍ଠାନକୁ ଯାଇକି ମୁଁ ଟ୍ରେନିଂ ନେଇଛି ମେକଅପ୍ ଉପରେ। ଓଡ଼ିଶା ବାହାରେ ବି ମୁଁ ଏଇ ମେକଅପ୍ ପାଇଁ ବହୁତ ମୁଁ ସମ୍ମାନିତ ହେଇଛି।
0: ଯା ହଉ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମର ଆଜିର ଆଲୋଚନାର ବିଷୟ ଥିଲା ନିତିଦିନିଆ ଜୀବନରେ ସୌନ୍ଦର୍ଯ୍ୟ ଚର୍ଚ୍ଚା, ସେ ସମ୍ପର୍କରେ ଆମକୁ ଅନେକ ତଥ୍ୟ ମଧ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ଆସିଲେ ଆଲୋଚନା ନିତିଦିନିଆ ଜୀବନରେ ସୌନ୍ଦର୍ଯ୍ୟ ଚର୍ଚ୍ଚା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବ୍ୟୁଟିସିଆନ ମୋନାଲିସା ରାଉତ। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି ମୁଁ ସୌଦାମିନୀ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ।

0: ବୈଠକ ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର ପ୍ରୟାସ ଜାରି ରଖିବାକୁ ଏବଂ ସାରା ବିଶ୍ୱରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଭଳି ଏକ ସୁଦୃଢ଼ ମହାକାଶ କ୍ଷେତ୍ରର ବ୍ୟବସ୍ଥା ଗଠନ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି, ଯେଉଁଠାରେ ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦେଖିବେ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ କା ୟୁବା ଆଜ ଉନ୍ କ୍ଷେତ୍ରୋ ମେ କାମ କର ରହା ହେ ଜିନକି କୁଛ ସାଲ ପହଲେ କଳ୍ପନା ଭି ସମ୍ଭବ ନହିଁ। ଭାରତ କା ପ୍ରାଇଭେଟ ସ୍ପେସ ଟ୍ୟାଲେଣ୍ଟ ପୁରି ଦୁନିଆ ମେ ଅପନି ଅଲଗ ପହଚାନ ବନା ରହା ହେ। ଆଜ ଗ୍ଲୋବାଲ ଇନଭେଷ୍ଟର୍ସ କେ ଲିଏ ଭାରତ କା ସ୍ପେସ ସେକ୍ଟର ଏକ ଆଟ୍ରାକ୍ଟିଭ ଡେଷ୍ଟିନେସନ ବନ ରହା ହେ।
0: ଶ୍ରୀ ମୋଦି କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବା ବେଳେ ପ୍ରତିଭାଧରମାନେ ଯେକୌଣସି ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି।
2: ଏକ ନୟ କ୍ଷେତ୍ର ମେ ସାହସ ଦିଖାୟା ହେ ମେରା ଏକ ମନ୍ତ୍ର ହା କି ଜୋ ଭି ହମ ନିର୍ଣ୍ଣୟ କରେ ହମ ଉସମେ କନ୍ସିଷ୍ଟେଣ୍ଟ ରହେ ବଦଲାଓ ନ କରେ ତାକି କୋଇ ଭି ରିସ୍କ ଲେନା ଚାହତା ହେ ତୋ ଉସକୋ ଭରୋସା ରହେ ଔର ୟେ ବିଶ୍ୱାସ ପୈଦା କରନେ କା ହମାରା ପ୍ରୟାସ ହେ। ଦୁନିଆ ଭାରତୀୟ ଷ୍ଟାର୍ଟଅପ୍ କୋ ଖୋଜତି ହୋଗି ଭାଇ କୌନ ହେ ଇସମେ क्योंकि एक जब ब्रेक थ्रू होता है तो तुरंत लोगों का ध्यान जाता है। कॉस्ट में हम कॉम्पिटिटिव है और रिस्क टेकिंग कैपेसिटी हमारे देश के लोगों की वैसे भी ज्यादा होती है और उसके कारण हम बहुत तेजी से अपनी जगह बना सकते हैं।
0: ଆଲୋଚନା ସମୟରେ ଭାରତର ପ୍ରଥମ ସ୍ପେସ୍ ଟେକ୍ ୟୁନିକର୍ଣ୍ଣ ସ୍କାଇରୁଟ୍ ଏରୋସ୍ପେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ଚନ୍ଦନା ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମୁକ୍ତ କରିଥିବାରୁ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଆଜି ଜାତୀୟ ମହାକାଶ ଦିବସ ପାଳନ କରୁଛି। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ 3ର ଐତିହାସିକ ସୁରକ୍ଷିତ ଅବତରଣର ସ୍କୃତିଚାରଣ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲା, ଯାହା ଭାରତକୁ ଏହି ଗୌରବ ହାସଲ କରିବାରେ ବିଶ୍ୱର ପ୍ରଥମ ଦେଶ ଏବଂ ବିଶ୍ୱର ଅଗ୍ରଣୀ ମହାକାଶ ଗବେଷଣାକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାନିତ କରିଥିଲା। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ଦେଶର ବୈଜ୍ଞାନିକ ଶ୍ରେଷ୍ଠତା ନୂତନ ଉଦ୍ଭାବନର ଆଭିମୁଖ୍ୟ ଏବଂ ଜ୍ଞାନର ପରିସୀମାକୁ ଆଗକୁ ବଢ଼ାଇବାର ସଂକଳ୍ପର ଏକ ପ୍ରମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ନୂତନ ବିଶ୍ୱ ବ୍ୟବସ୍ଥାରେ ଭାରତ ନିରନ୍ତର ଭାବେ ନିଜର ମହାକାଶ କ୍ଷେତ୍ରକୁ ସମ୍ପ୍ରସାରିତ କରୁଛି। ଆଜିର ଜେନ୍ ଜି ଇଞ୍ଜିନିୟର ଡିଜାଇନର କୋଡର ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତି ବିଦ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ମହାକାଶ କ୍ଷେତ୍ର ବୈଶ୍ୱିକ ନିବେଶକମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ଭାରତ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ସଂକଳ୍ପକୁ ସାକାର କରିବାରେ ମହାକାଶ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଜାତୀୟ ମହାକାଶ ଦିବସ ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଚନ୍ଦ୍ରଯାନ 3ର ଐତିହାସିକ ସଫଳତାକୁ ମନେ ପକାଇଛନ୍ତି। ଏଥିସହ ମହାକାଶ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତା ଅଧୀନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଚାଲିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ ସମସ୍ତ 11 ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳୀ ମୁଖ୍ୟଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ ଆଲୋଚନାରେ ସାମିଲ ହୋଇଛନ୍ତି। ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ କରାଯିବ। ପରେ ଆଲୋଚନା ଏବଂ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମରେ ଏକ ଭ୍ରମଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି, ଯାହା ଅଂଶଗ୍ରହଣକାରୀ ଦେଶଗୁଡ଼ିକୁ ବିଶାଖାପାଟଣା ଏବଂ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିବ। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବ୍ୟକ୍ତ କରାଯାଇଥିବା ଅଗ୍ରାଧିକାର ଏବଂ ସହଯୋଗର କ୍ଷେତ୍ରଗୁଡ଼ିକୁ ନିର୍ଦ୍ଧାରିତ କରି ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ଗ୍ରହଣ କରାଯିବା ସହ ବୈଠକର ପରିସମାପ୍ତି ହେବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସାଇକେଲ ଚାଳନାକୁ ଏକ ସୁସ୍ଥ ଜୀବନଶୈଳୀର ନିୟମିତ ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି ବିଶାଖାପାଟଣାଠାରେ ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସାଇକେଲ ଚାଳନା ଫିଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ ଅଭିଯାନ

0: ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାଇକେଲ ଚାଳନା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଫିଟ୍ନେସ୍ ସଂସ୍କୃତିକୁ ପ୍ରସାରିତ କରିବା। ଆଜି ପ୍ରାୟ 1800 ସହରରେ ଏହି ଅଭିଯାନର ଆୟୋଜନ କରାଯାଇଥିଲା, ଯେଉଁଥିରେ ସାରା ଦେଶରୁ ପ୍ରାୟ 50 ଲକ୍ଷ ଯୁବକ ଯୁବତୀ ଯୋଗ ଦେଇଥିଲେ। ବ୍ରିକ୍ସ ଫ୍ରେଣ୍ଡସିପ୍ ସାଇକେଲିଂ ଇଭେଣ୍ଟ ଅନ୍ତର୍ଗତ ଏକ ସାଇକେଲ ର୍ୟାଲି ବିଶାଖାପାଟଣାର ନୋଭିଟେଲ୍ ହୋଟେଲ୍ରୁ ବାହାରି ସି ହାରିୟର ପର୍ଯ୍ୟନ୍ତ ଯାଇ ପୁନର୍ବାର ଫେରିଥିଲା। ଏଥିରେ ବ୍ରିକ୍ସ ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଜନପ୍ରତିନିଧି, ପୁଲିସ୍ କର୍ମଚାରୀଙ୍କ ସମେତ ଅନେକ ଯୁବକ ଯୁବତୀ ସାମିଲ ହୋଇଥିଲେ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ଜାପାନ ଗସ୍ତରେ ଯିବେ। ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ଜାପାନର ଟୋକିଓ, ନାଗୋୟା ଏବଂ ଓସାକାକୁ ଶ୍ରୀ ଗୋଏଲ ଗସ୍ତରେ ଯିବା ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ସାମିଲ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ପୁନର୍ବାର ସେୟାର କରିବା ପରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ୍ ପକ୍ଷରୁ କୁହାଯାଇଛି ଯେପର୍ଯ୍ୟନ୍ତ ଆମେରିକା ନିଜର ଆଭିମୁଖ୍ୟ ବଦଳାଇ ନାହିଁ ସେ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ବନ୍ଦ ରହିବ। ୱାଶିଂଟନ୍ର ଆଞ୍ଚଳିକ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଇରାନ୍ର ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ୍ ରେଜାଇ ଆମେରିକା ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଆର୍ଥିକ ଅଚଳାବସ୍ଥାକୁ ଆହୁରି ଗଭୀର କରି ଆମେରିକା ତେହେରାନ ବିରୁଦ୍ଧରେ ଅତିରିକ୍ତ ଅର୍ଥନୈତିକ କଟକଣା ଲାଗୁ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି। ଆମେରିକାର ଆଗାମୀ ଦଣ୍ଡମୂଳକ ପଦକ୍ଷେପକୁ ନିନ୍ଦା କରିବା ସହ ଇରାନ୍ ଚେତାବନୀ ଦେଇ କହିଛି ଏହି ପଦକ୍ଷେପଗୁଡ଼ିକ ତା'ର ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବା ସହ ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ବିଶେଷକରି ଏଥିରେ ଚୀନ୍ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯିଏକି ଇରାନ୍ର ଅଶୋଧିତ ତୈଳର ମୁଖ୍ୟ ଆମଦାନୀକାରୀ ଦେଶ ରହିଆସିଛି। ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ୍ ରେଜାଇ ତେହେରାନ ବିରୁଦ୍ଧରେ ଆମେରିକାର ଆର୍ଥିକ ଅଭିଯାନରେ ସାମିଲ ନ ହେବା ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଦେଶଗୁଡ଼ିକ ୱାଶିଂଟନ୍ର ଚାପ ପଦକ୍ଷେପକୁ ସମର୍ଥନ କଲେ ଇରାନ୍ ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀରୁ ତୈଳ ରପ୍ତାନୀକୁ ଅବରୋଧ କରିବ ବୋଲି ସେ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଜି ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉପକୂଳ କର୍ଣ୍ଣାଟକ, ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଆଜି ରାତିରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଖେଳାଯିବାକୁ ଥିବା ପୁଲ୍ ଇର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ। କ୍ରିକେଟ୍ କଲମ୍ବୋଠାରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଟସ୍ ଜିତି ଭାରତ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ୱିକେଟ୍ ହରାଇ 140 ରନ୍ ସଂଗ୍ରହ କରିଥିଲା। ପୂର୍ବରୁ ଭାରତ ଗାଲେଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ 165 ରନ୍ରେ ଜିତି ସିରିଜ୍ରେ 1-0 ଆଗୁଆ ରହିଛି। ଭାରତୀୟ ଦଳ ଦ୍ୱିପାକ୍ଷିକ ଟେଷ୍ଟ ଶୃଙ୍ଖଳାକୁ 2-0 ଜିତିବାର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ଶୃଙ୍ଖଳା ବରାବର କରିବାକୁ ଉଦ୍ୟମ କରିବ। ଦେଶର ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ଓ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ଐତିହାସିକ ଅବତରଣକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଜାରି ରହିଛି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ। ହର୍ମୁଜ୍ ପ୍ରଣାଳୀକୁ ନୂତନ ଆମେରିକୀୟ ଅଞ୍ଚଳ ଭାବେ ଦର୍ଶାଇବା ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ବୃଦ୍ଧି ପାଇଲା ଉତ୍ତେଜନା ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।
1: This is Akashvani and I am Anuja Kumar with the Midday News. The headlines. Prime Minister Narendra Modi urges space startups to build robust ecosystem and attract global talent. Extends greetings on National Space Day. BRICS Sports Ministers meeting underway in Vishakhapatnam, Andhra Pradesh. External Affairs Minister Dr. S. Jayashankar to embark on a two-day visit to Russia today. Orange alert for heavy to very heavy rainfall.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3 ସଫଳତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ପ୍ରଭାବରେ ରାଜ୍ୟର 5 ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଚନ୍ଦ୍ରଯାନ 3 ସଫଳତାକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ମସିହା ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ଏଥିରେ ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଛି। ଜାତୀୟ ମହାକାଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଭାରତର ମହାକାଶ ଉପଲବ୍ଧି ବୈଜ୍ଞାନିକ ସାମର୍ଥ୍ୟ, ନବସୃଜନ ଓ ଜ୍ଞାନର ପରିସରକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ନିରନ୍ତର ଭାବେ ମହାକାଶ କ୍ଷେତ୍ରରେ ଅଗ୍ରସର ହେଉଛି। ସେ କହିଛନ୍ତି, ଦେଶର ଯୁବ ଇଞ୍ଜିନିୟର, ଡିଜାଇନର ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି। ଭାରତର ଘରୋଇ ମହାକାଶ କ୍ଷେତ୍ର ଏବଂ ଏଥିସହିତ ଜଡ଼ିତ ପ୍ରତିଭା ସାରା ବିଶ୍ୱରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: हम सबने मिलकर 2047 तक भारत को विकसित राष्ट्र बनाने का संकल्प लिया। इस संकल्प को सिद्धि तक पहुंचाने में स्पेस सेक्टर की भूमिका बहुत बड़ी है।
3: प्रोपल्शन सिस्टम हो, कंपोजिट मटेरियल्स हो, रॉकेट स्टेजेज हो, सैटेलाइट प्लेटफॉर्म्स हो, भारत का युवा आज उन क्षेत्रों में काम कर रहा है जिनकी कुछ साल पहले कल्पना भी संभव नहीं। भारत का प्राइवेट स्पेस टैलेंट पूरी दुनिया में अपनी अलग पहचान बना रहा है। आज ग्लोबल इन्वेस्टर्स के लिए भारत का स्पेस सेक्टर एक अट्रैक्टिव डेस्टिनेशन बन रहा है।
1: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏକ ସ୍ୱତନ୍ତ୍ର ଉତ୍ସବରେ ଚନ୍ଦ୍ରଯାନ 3 ଅବତରଣ ବିଷୟ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଦେଶକୁ ସଫଳତା ଦେଇଛି ବୋଲି କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତର ଗୌରବମୟ ଯାତ୍ରା ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଦୂରଦୃଷ୍ଟି, ନବସୃଜନ ଏବଂ ଦୃଢ଼ ସଂକଳ୍ପର ଜ୍ୱଳନ୍ତ ଉଦାହରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାରତର ଅନ୍ୱେଷଣ, ନବସୃଜନ ଏବଂ ବୈଜ୍ଞାନିକ ଉତ୍କର୍ଷତାର ଅଦମ୍ୟ ଭାବନାକୁ ଆଜି ଦେଶ ପାଳନ କରୁଛି। ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁଷ୍ଠାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଆଗାମୀ ଖରିଫ୍ ଋତୁ ନିମନ୍ତେ ଧାନ ବିକ୍ରୟ ଲାଗି ପଞ୍ଜିକରଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 8,69,382 ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ନୂଆପଡ଼ା ଜିଲ୍ଲାରେ 26,940 ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ମିଳିଛି। ଗତବର୍ଷ ରାଜ୍ୟରେ 19,67,812 ଜଣ ଚାଷୀ ପଞ୍ଜିକରଣ କରିଥିଲେ। ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଭାସମାନ ଜେଟି ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର 1.5 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ଦିନରେ ଏହି ପ୍ରକଳ୍ପ ସହାୟତାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହ 300ରୁ ଅଧିକ ମତ୍ସ୍ୟଚାଷୀ ଉପକୃତ ହେବେ।

ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ। ସୂଚନା ଅନୁଯାୟୀ ଏହି ପ୍ରକଳ୍ପ 25 ମିଟର ଲମ୍ବ ଓ 7 ମିଟର ଓସାର ଏବଂ ଅନ୍ୟ ଏକ ପାର୍ଶ୍ୱରେ 15 ମିଟର ଲମ୍ବ ଓ 6 ମିଟର ଓସାରର ପ୍ଲାଷ୍ଟିକ୍ କ୍ୟୁବ୍ରେ ଭାସମାନ ଜେଟି ନିର୍ମାଣ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଆସନ୍ତା 31 ତାରିଖରୁ 2 ଦିନ ପର୍ଯ୍ୟନ୍ତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ। ଏଥିପାଇଁ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ। ସୂଚନା ଅନୁଯାୟୀ ଗତ 2025 ମସିହା ମାର୍ଚ୍ଚ 25 ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଳନ୍ଦୀ ଓ ନାଳିଆ ନଦୀର ବନ୍ୟାଜଳ ଯୋଗୁଁ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଅଭିମନ୍ୟୁ ସେଠୀ ଘଟଣାସ୍ଥଳରେ ପହଞ୍ଚ କ୍ଷୟକ୍ଷତି ଓ ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ବିଷ୍ଣୁପୁର, ଅନ୍ନପାଳ, ସୁଶୁଆ, ରାଜୁଆଳିବିନ୍ଧା ଓ ରାଜମୁକୁନ୍ଦପୁର ଅଞ୍ଚଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘାଇ ହୋଇଥିବା ସ୍ଥାନଗୁଡ଼ିକୁ ମନ୍ତ୍ରୀ ବୁଲି ଦେଖିବା ସହ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ତେନ୍ତୁଳି ଖୁଣ୍ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ଡାବୁଗାଁ ଓ ପାପଡ଼ାହାଣ୍ଡି ବ୍ଲକ ପ୍ରଭାବିତ ହୋଇଛି। ଜିଲ୍ଲାରେ ଆଜି ସକାଳ ସୁଦ୍ଧା 90 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଭାସ୍କେଲ, ଟୁରୀ, ଗୁଣ୍ଟାକ, ଅଙ୍ଗି ଓ ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସହରର ମୁଖ୍ୟ ରାସ୍ତା ଉପରେ 3 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତରେ ଅସୁବିଧା ଦେଖାଦେଇଛି। ସୂଚନା ଅନୁଯାୟୀ 55 ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଖାତିଗୁଡ଼ାଠାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାରରେ ଜଳସ୍ତର 635 ମିଟରରୁ ଅଧିକ ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଳି, ରାଜକନିକା ଏବଂ ପଟାମୁଣ୍ଡାଇ ବ୍ଲକ ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରାୟଗଡ଼ାଠାରେ ସନ୍ଥ ଶିରୋମଣି ଗୁରୁ ରବିଦାସ ଜୀଙ୍କ 650ତମ ଜୟନ୍ତୀ ବର୍ଷ ଉପଲକ୍ଷେ ସମରସ ସଂକଳ୍ପ ଅଭିଯାନରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ଆୟୋଜିତ ସମ୍ମିଳନୀରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ଜଣାପଡ଼ିଛି। ସମ୍ବଲପୁର ଅନୁଗୁଳ କଟକକୁ ଯୋଡ଼ୁଥିବା 55 ନମ୍ଘର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ କରିଡର ଭାବେ 55 ନମ୍ଘର ଜାତୀୟ ରାଜପଥର ଅବସ୍ଥା ଲଗାଣ ବର୍ଷା ଓ ଅତ୍ୟଧିକ ଗାଡ଼ି ଯାତାୟତ ପାଇଁ ନଷ୍ଟ ହୋଇଯାଇଛି। ଏହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାର ଦୂରବସ୍ଥା ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇବା ସହ ଗମନାଗମନ ଓ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାର ପଶ୍ଚିମ ଓ ଉପକୂଳ ଭାଗକୁ ଯୋଡ଼ିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନ ପାଇଁ ଏହି ମୁଖ୍ୟ ସଡ଼କ ପଥର ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ମନ୍ଦିର ପରିସରରେ ଥିବା ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ବିଜେ ପ୍ରତିମା ରାଧାଗୋବିନ୍ଦଙ୍କୁ ବିଭିନ୍ନ ଆଭୂଷଣରେ ସଜ୍ଜିତ କରାଯିବା ପରେ ଝୁଲଣ ମଣ୍ଡପରେ ବିଜେ କରାଯାଇଛି। ଏହି ଝୁଲଣ ଯାତ୍ରା 7 ଦିନ ଧରି ଚାଲିବ। ପ୍ରତିଦିନ ଝୁଲଣ ମଣ୍ଡପରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଚଳିତ ବର୍ଷର ମର୍ଯ୍ୟାଦାଜନକ ଉତ୍କଳ ରତ୍ନ ସମ୍ମାନ ପାଇବେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ ଏହି ବିଷୟ ଘୋଷଣା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଜୟ ସାହୁଙ୍କୁ ସୁଖଦେବ ସାହୁ ଉପନ୍ୟାସ ସମ୍ମାନ, ବିଷ୍ଣୁ ସାହୁଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, କୁମକୁମ ମହାନ୍ତିଙ୍କୁ ବୈଷ୍ଣବପାଣି କଳା ସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଉତ୍କଳ ସାହିତ୍ୟ ସମାଜର 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସିବିଏସ୍ଇ କ୍ଲଷ୍ଟର ପ୍ରତିଯୋଗିତାରେ କରଞ୍ଜିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ର 300ରୁ ଅଧିକ ବିଦ୍ୟାଳୟର 1,252 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପାଣିପାଗ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡିର ଥୁଆମୂଳ ରାମପୁରଠାରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ମହାକାଶ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଚନ୍ଦ୍ରଯାନ 3ର ସଫଳତାକୁ ସ୍କରଣ କରି ଆଜି ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ। ଭୁବନେଶ୍ୱରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026। ଆସନ୍ତା ସପ୍ତାହରେ ପୁଣିଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ, ପ୍ରଭାବରେ ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓଗୁଡ଼ିକରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ଶୋଭା ରାୟ ଗୀତ ରଚନା କରିଛନ୍ତି ରଘୁନାଥ ରାଉତ

ଶୁଣିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ପାମିଲା ଜୈନ, ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ।

ହ୍ୟାଲୋ ବାରିପଦା ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 9 ପର୍ଯ୍ୟନ୍ତ ଶୁଣିପାରିବେ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ। ବର୍ଷା ଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ଘର ମଧ୍ୟରେ ବା ଘର ନିକଟରେ କୌଣସି ସ୍ଥାନରେ ଜମିଥିବା ପରିଷ୍କାର ତଥା ସ୍ୱଳ୍ପ ପାଣିରେ ଡିମ୍ବ ଦିଏ। ଏହି ମଶା ସକାଳ ଓ ସନ୍ଧ୍ୟା ସମୟର ଏବଂ ଦିନବେଳେ ମଧ୍ୟ କାମୁଡ଼ିଥାଏ। ଡେଙ୍ଗୁ ପ୍ରତିରୋଧ ପାଇଁ ଘରେ ଥିବା ବିଭିନ୍ନ ପାତ୍ର ଏବଂ ଫୁଲକୁଣ୍ଡ ଆଦିରେ କିମ୍ବା ଘର ଚାରିପାଖରେ ଜମି ରହୁଥିବା ପାଣିକୁ ଅନ୍ତତଃ 2-3 ଦିନରେ ଥରେ ନିଷ୍କାସନ କରିଦିଅନ୍ତୁ। ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ଟାଣି ଶୁଅନ୍ତୁ। ଜ୍ୱର, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା ହେଲେ ତୁରନ୍ତ ଡେଙ୍ଗୁ ପରୀକ୍ଷା କରି ଚିକିତ୍ସା କରନ୍ତୁ। ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ବିନା ଦେୟରେ ଉପଲବ୍ଧ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନବତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 109 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପର୍ଯ୍ୟବେକ୍ଷ ମୁକ୍ତ ଅଞ୍ଚଳ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା, ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା, ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା।

ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ହେଲେ ତା ପୂର୍ବରୁ ବିଜ୍ଞାପନ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ, କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପୌର ସଂସ୍ଥାଗୁଡ଼ିକର ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଉଦ୍ଘାଟିତ। ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଜଣ ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବର୍ଗର ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘର ଏକ ଦିବସୀୟ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଡକ୍ଟର ମହାଲିଙ୍ଗ କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ ଅବଦାନ ଅତୁଳନୀୟ। ରାଜ୍ୟରେ ପ୍ରାୟ 300 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଫାର୍ମାସି ସେବାକୁ ମଜବୁତ କରିବା ଦ୍ୱାରା ରାଜ୍ୟର ସମଗ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆହୁରି ଉନ୍ନତମାନର ହୋଇପାରିବ। ରାଜ୍ୟରେ ଦୀର୍ଘ 39 ବର୍ଷ ପରେ ଫାର୍ମାସିଷ୍ଟ କ୍ୟାଡରର ପୁନର୍ଗଠନ କରାଯାଇଛି। କ୍ୟାଡର ପୁନର୍ଗଠନ ଓ ଜବ୍ ଚାର୍ଟ ପ୍ରସ୍ତୁତି ଦ୍ୱାରା ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ଓ ଦକ୍ଷତାରେ ସ୍ପଷ୍ଟତା ଆସିବା ସହ ସେମାନଙ୍କ ପେଶାଗତ ଉନ୍ନତି ଓ କ୍ୟାରିୟର ପ୍ରଗତିରେ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ ଫାର୍ମାସିଷ୍ଟମାନଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିସହ 1108 ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଫାର୍ମାସିଷ୍ଟ କାଉନ୍ସିଲ୍ ଅଫ୍ ଇଣ୍ଡିଆ ରିକ୍ରୁଟମେଣ୍ଟ ଆଣ୍ଡ ପ୍ରମୋସନ ସର୍ଭିସ୍ 2025କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରହିଥିବା ଦାବି ଉପରେ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସରକାର, ସ୍ୱାସ୍ଥ୍ୟକର୍ମୀ ଏବଂ ସାଧାରଣ ଲୋକଙ୍କ ସାମୂହିକ ପ୍ରୟାସ ମାଧ୍ୟମରେ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ସହ ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ସାକାର କରାଯାଇପାରିବ ବୋଲି ଡକ୍ଟର ମହାଲିଙ୍ଗ ମତବ୍ୟକ୍ତ କରିଥିଲେ। ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆଜି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଏଥିରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ଉପକୂଳ ନିକଟରେ ପାନାମା ଧ୍ୱଜାଧାରୀ ପଣ୍ୟବାହୀ ଜାହାଜ MV ଓସେନ୍ ୱିନର ବିଶାଖାପାଟଣାଠାରୁ ପ୍ରାୟ 700 କିଲୋମିଟର ଦୂରରେ ବୁଡ଼ିଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋନୱାଲ କହିଛନ୍ତି, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍ ଅଭିମୁଖେ ଲୁହାପଥର ନେଇ ଯାଉଥିଲା। ଅଘଟଣ ପରେ ସମସ୍ତ ସମ୍ପୃକ୍ତ ସଂସ୍ଥା ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ 2 ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଅନ୍ୟ ଚାଳକ ଦଳ ସଦସ୍ୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ଜାହାଜରେ 24 ଜଣ କ୍ରୁ ମେମ୍ବର ଥିବା ଜଣାପଡ଼ିଛି।

0: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଚାଲିଥିବା ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସହ ଶେଷ ହୋଇଛି। ଏହି ସଂକଳ୍ପପତ୍ର ଆଲୋଚନା, ପାରସ୍ପରିକ ସମ୍ମାନ ଏବଂ ସମାବେଶିତା ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଭାରତର 2026 ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ଏହି ବୈଠକରେ ସଦସ୍ୟ ଦେଶଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଏବଂ ବରିଷ୍ଠ ପ୍ରତିନିଧିମାନେ ଏକତ୍ରିତ ହୋଇ କ୍ରୀଡ଼ା ବିକାଶ, ଯୁବ ସହଭାଗିତା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରିଥିଲେ। ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଘୁଚାପ ବର୍ଷା ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ରହିଛି। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଯେମିତିକି କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଅଲଗା ଜିଲ୍ଲା ଗୁଡ଼ିକରେ ମଧ୍ୟ ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସନ୍ଧ୍ୟା 6

0: ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବନ୍ୟା ଘେରରେ ଥିବା ସମସ୍ତ ଲୋକଙ୍କ ନିକଟରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ନେଇ ରାଜ୍ୟ ସରକାର ଯତ୍ନବାନ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଚନ୍ଦ୍ରଯାନ 3ର ସଫଳତାକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। 2023 ଆଜିର ଦିନରେ ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ଏବଂ ସହଜ ଅବତରଣ କରିଥିଲା। ମହାକାଶ ଅନୁସନ୍ଧାନ ବର୍ତ୍ତମାନ ସମୟରେ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, କୃଷି, ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ସମ୍ପଦର ନିରୀକ୍ଷଣ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅବଦାନ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତ ବର୍ତ୍ତମାନ ସମୟରେ ମହାକାଶ କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ନିଜସ୍ୱ ଉପଗ୍ରହ, ରକେଟ୍ ଏବଂ ଅନ୍ତରୀକ୍ଷ ମିଶନ ମାଧ୍ୟମରେ ବିଶ୍ୱର ଅଗ୍ରଣୀ ମହାକାଶ ସଂସ୍ଥାଙ୍କ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିପାରିଛି। ଜାତୀୟ ମହାକାଶ ଦିବସ ପାଳନ ଅତୀତର ସଫଳତାକୁ ସ୍ମରଣ କରାଇବା ସହ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନ, ଗବେଷଣା ଓ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରୁଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: କେତେବେଳେ ସଫଳତାର ସହିତ ବିକ୍ରମ ଲ୍ୟାଣ୍ଡର ଯାଇ ଚନ୍ଦ୍ରପୃଷ୍ଠରେ ଅଗଷ୍ଟ 23 2023 ଲ୍ୟାଣ୍ଡିଂ କରିଥିଲା, ସେହି ଦିନକୁ ଆମେ ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛେ। ଆମର ଛାତ୍ରଛାତ୍ରୀ ଯୁବ ସମାଜଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବଢ଼ାଇବା ଏବଂ ସେମାନଙ୍କୁ ମହାକାଶ ଗବେଷଣା ପ୍ରତି ଆଗ୍ରହୀ କରିବା, ମହାକାଶ କ୍ଷେତ୍ରରେ ଆଗକୁ ଗଲେ ଭାରତର ଅର୍ଥନୈତିକ ସୁଦୃଢ଼ ହେବ, ସେଥିପାଇଁ ଆମେ ପ୍ରତ୍ୟେକ ବର୍ଷ ଅଗଷ୍ଟ 23 ଜାତୀୟ ମହାକାଶ ଦିବସ ରୂପେ ପାଳନ କରୁଛୁ।
0: ଓଡ଼ିଶାର କଳା ପରମ୍ପରା ଓ ଐତିହ୍ୟକୁ ବାରାଣାସୀଠାରେ ଓଡ଼ିଶା ପରବ ପ୍ରଦର୍ଶିତ କରୁଛି। ତିନିଦିନିଆ ଓଡ଼ିଶା ପରବର ଆଜି ହେଉଛି ଦ୍ୱିତୀୟ ଦିନ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଗତକାଲି ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀରେ 22ଟି ହସ୍ତଶିଳ୍ପ ଓ 10ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍ ସ୍ଥାନ ପାଇଛି। ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ତାରକସି, ଡୋକ୍ରା ଶିଳ୍ପ, କୋଟପାଡ଼ ବସ୍ତ୍ର ଏବଂ ସମ୍ବଲପୁରୀ ହସ୍ତତନ୍ତର ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ବିଭିନ୍ନ ଲୋକନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ପୁରୀ, କୋଣାର୍କ, ରତ୍ନଗିରି, ଉଦୟଗିରି, ଲଳିତଗିରି, ବୌଦ୍ଧସ୍ଥଳୀ ଏବଂ ଚିଲିକା, ଭିତରକନିକା ଓ ଶିମିଳିପାଳ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରଦର୍ଶନୀରେ କରାଯାଉଛି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍ଯାପିତ ହେବ। ରକ୍ତତୀର୍ଥ ପାପଡ଼ାହାଣ୍ଡିର ଶହୀଦଙ୍କ ସ୍ମୃତିରେ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର ଭାବିନୀପୁରରେ ବର୍ତ୍ତମାନ 406 ଜଣ ମହିଳା ଲଖପତି ଦିଦି ହୋଇଥିବା ବେଳେ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାବିନୀପୁରରେ ଆୟୋଜିତ ତିନିଦିନିଆ ମଲ୍ଟିମିଡ଼ିଆ ପ୍ରଦର୍ଶନୀର ଉଦ୍ଯାପନୀ ସମାରୋହରେ ମହିଳାଙ୍କ ଏହି ସଫଳତା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳକୁ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ଓ ଅଧିକାରକୁ ଦେଉଛନ୍ତି ଗୁରୁତ୍ୱ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶା ଉପକୂଳରେ ପଣ୍ୟବାହୀ ଜାହାଜ ବୁଡ଼ି ଘଟଣାରେ 2 ଜଣ ଉଦ୍ଧାର, ଅନ୍ୟ 22 କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ଉପସ୍ଥାପନ କରିଛନ୍ତି ଲହରିକା ପଟ୍ଟନାୟକ।
3: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତ ଆଜି ପାଳନ କରୁଛି ଜାତୀୟ ମହାକାଶ ଦିବସ। ସ୍ୱାଧୀନତାର 80 ବର୍ଷ ମଧ୍ୟରେ ବି ମହାକାଶ ଗବେଷଣା କ୍ଷେତ୍ରରେ

0: ଭାରତ ବିଶ୍ୱର ଏକାଧିକ ବିକଶିତ ଦେଶଙ୍କର ସମକକ୍ଷ ହୋଇପାରିଛି। ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ କରିବା, ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ସହ ମଙ୍ଗଳ ଗ୍ରହକୁ ଯାନ ପଠାଇବା ଆଦିରେ ପ୍ରଥମ ଦେଶ ହୋଇପାରିଛି ଭାରତ। ଆଜିର ସ୍ୱତନ୍ତ୍ର ଦିବସରେ ମହାକାଶରେ ଭାରତର କେତେକ ସ୍ୱତନ୍ତ୍ର ସଫଳତା ସମ୍ପର୍କରେ ଆସନ୍ତୁ ଜାଣିବା। ପ୍ରତି ଭାରତୀୟଙ୍କର ଗର୍ବ ଓ ଗୌରବ ତ୍ରିରଙ୍ଗା କେବଳ ଭୂପୃଷ୍ଠରେ ରହିନାହିଁ, ମହାକାଶରେ ମଧ୍ୟ ନିଜର ଗରିମା ପ୍ରତିଫଳିତ କରିଛି। ନିକଟରେ ଭାରତର ସ୍ୱାଧୀନତା ଦିବସରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଇଏସ୍ଏସ୍ରେ ଥିବା ରୁଷ ମହାକାଶଚାରୀମାନେ ହାତରେ ତ୍ରିରଙ୍ଗା ଧରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ମହାକାଶ ସହଯୋଗକୁ ପ୍ରଶଂସା କରିଛନ୍ତି। 1971 ଆମେରିକା ରକେଟ୍ ଆପୋଲୋ 15 ଅଭିଯାନରେ ମହାକାଶକୁ ଯାଇଥିଲା ତ୍ରିରଙ୍ଗା। 1984 ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ। ତାଙ୍କ ସହ ବ୍ୟାଜ୍ ଆକାରର ତ୍ରିରଙ୍ଗା ମହାକାଶକୁ ଯାଇଥିଲା। ସ୍ୱାଧୀନତାର ଅମୃତ ମହୋତ୍ସବ 2022 ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶ ଯାତ୍ରୀ ରାଜା ଚାରି ଆଇଏସ୍ଏସ୍ରେ ତ୍ରିରଙ୍ଗାର ଫଟୋ ସେୟାର କରି ଭାରତକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। 2025 ଆକ୍ଜିୟମ୍ 4 ଅନ୍ତର୍ଜାତୀୟ ମହାକାଶ ଅଭିଯାନରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ ବ୍ୟାଜ୍ ଭାବେ ମହାକାଶକୁ ପୁଣି ଯାଇଥିଲା ତ୍ରିରଙ୍ଗା। 1969 ଅଗଷ୍ଟ 15 ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରତିଷ୍ଠା ହୋଇଥିଲା। 2017 ଫେବୃଆରୀ 15 ଏକକାଳୀନ 104 ସାଟେଲାଇଟ୍ ଉତ୍କ୍ଷେପଣ କରି ଏହା ଇତିହାସ ସୃଷ୍ଟି କରିଛି। 1975 ସ୍ୱଦେଶୀ ଆର୍ଯ୍ୟଭଟ୍ଟ ଉତ୍କ୍ଷେପଣ କରି ବିଶ୍ୱର ସାଟେଲାଇଟ୍ ସମ୍ପନ୍ନ ଦେଶ ତାଲିକାରେ ସାମିଲ ହେଲା ଭାରତ। 1988 ପ୍ରଥମ ରିମୋଟ୍ ସେନ୍ସିଂ ସାଟେଲାଇଟ୍ IRS-1A ଉତ୍କ୍ଷେପଣ କରିଥିଲା ଭାରତ। 2016 ମହାକାଶ ଅନୁଧ୍ୟାନ ପାଇଁ ଭାରତର ପ୍ରଥମ ଉତ୍ସର୍ଗୀକୃତ ମଲ୍ଟି ୱେବ୍ଲେନ୍ ସ୍ପେସ୍ ଅବ୍ଜରଭେଟୋରୀ ଆଷ୍ଟ୍ରୋସାଟ୍ ସ୍ଥାପିତ ହେଲା। 1984 ମହାକାଶକୁ ଯାଇ ଭାରତର ପ୍ରଥମ ଏବଂ ବିଶ୍ୱର 138ତମ ମହାକାଶ ଯାତ୍ରୀ ହୋଇଥିଲେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା। ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସାରେ ଜହାଁ ସେ ଅଚ୍ଛା। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ହେଲେ ମହାକାଶକୁ ଯାଇଥିବା ଦ୍ୱିତୀୟ କିନ୍ତୁ ଆଇଏସ୍ଏସ୍ରେ ପହଞ୍ଚିଥିବା ପ୍ରଥମ ଭାରତୀୟ। 2025 ଜୁନ୍ 25 ଆଇଏସ୍ଏସ୍ ଯାଇଥିବା ଶୁଭାଂଶୁ ସେଠାରେ 18 ରହି ବିଭିନ୍ନ ଗବେଷଣା କରିଥିଲେ। 2008 ଅକ୍ଟୋବର 22 ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା ଭାରତ। ଚନ୍ଦ୍ରଯାନ-1 ଚନ୍ଦ୍ରପୃଷ୍ଠରେ ପାଣିର ଅସ୍ତିତ୍ୱ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ସଫଳ ହେଲା। 2019 ଜୁଲାଇ 22 ଭାରତ ପଠାଇଥିବା ଚନ୍ଦ୍ରଯାନ-2 ଲ୍ୟାଣ୍ଡର ବିକ୍ରମ ଯଦିଓ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲା, ତେବେ ଏହାର ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାପୂର୍ବକ ସ୍ଥାପିତ ହୋଇ ଚନ୍ଦ୍ରପୃଷ୍ଠ ଅନୁଧ୍ୟାନ କଲା। 2023 ଆଜିର ଦିନରେ ଚନ୍ଦ୍ରଯାନ-3 ଚନ୍ଦ୍ରର ଅନନ୍ୟ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ବିଶ୍ୱର ପ୍ରଥମ ଦେଶ ହୋଇଥିଲା ଭାରତ। କେବଳ ଚନ୍ଦ୍ର ନୁହେଁ, ସୂର୍ଯ୍ୟ ଏବଂ ମଙ୍ଗଳ ଅଭିଯାନରେ ମଧ୍ୟ ସଫଳତା ହାସଲ କରିଛି ଭାରତ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା କରିଥିଲେ ଲହରିକା ପଟ୍ଟନାୟକ, ଆକାଶବାଣୀ କଟକ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ

0: ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଅକ୍ଷି ତୃତୀୟା, ଗୀତଟି ଗାଇଛନ୍ତି ଭିକାରୀ ଚରଣ ବଳ ଏବଂ ସାଥୀ।
1: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପାରା ମୁର୍ମୁ ଏବଂ ତାଙ୍କର ସାଥୀ କଳାକାରମାନେ। ସାନ୍ତାଳ ସମ୍ପ୍ରଦାୟର ଲୋକଙ୍କର ପବିତ୍ର ସ୍ଥାନ ହେଉଛି ଜାହିରା। ବାହାବଙ୍ଗା ମାମଳେ ପୂଜା ସମୟରେ ମାଦଳ ନାଗରା ବାଜିବା ସହିତ ସିଙ୍ଗାର ଶବ୍ଦରେ ଆକାଶ ପାତାଳ ଆନ୍ଦୋଳିତ କରିଥାଏ। ଏହା ସହିତ ଆଖଡ଼ାରେ ମାଦଳ ନାଗରା ତାଳରେ ଖୁସିରେ ନାଚିବା ଉଚିତ, କାରଣ ଜୀବନ ହେଉଛି କ୍ଷଣସ୍ଥାୟୀ।

ପାରା ମୁର୍ମୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଚାନ୍ଦ୍ରା ଚପିଆର, ଚୈତନ୍ୟ ବେଶ୍ରା, ଦାସ ହାଁସ୍ତା, ଶରତ ଚନ୍ଦ୍ର ହେମ୍ରମ, ସୁରେନ୍ଦ୍ର ସରେନ, ଶାଙ୍ଖ ବେଶ୍ରା, ସୁମି ହାଁସ୍ତା, ସରସ୍ୱତୀ ସରେନ ଏବଂ ଫୁଲମଣି ବେଶ୍ରା। ଲୁଗୁବୁରୁ ପର୍ବତରେ ସମସ୍ତ ଦେବାଦେବୀ ଅଛନ୍ତି ବୋଲି ସାନ୍ତାଳ ସମ୍ପ୍ରଦାୟରେ ବିଶ୍ୱାସ କରାଯାଇଥାଏ। ଯେତେବେଳେ ଘାଣ୍ଟାବାଡ଼ି ପର୍ବତରୁ ପବନ ପ୍ରବାହିତ ହୁଏ ଏବଂ ଲୁଗୁବୁରୁ ପର୍ବତରେ ବାଧା ପାଏ, ସେତେବେଳେ ମୂଷଳ ଧାରାରେ ବର୍ଷା ହୋଇଥାଏ।

0: ಆಕಾಶವಾಣಿ ସମ୍ବାଦ କରୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ। ଦେଶରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ। ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ସମ୍ପର୍କିତ ଜାତୀୟ ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନରେ 5 ୱିକେଟ୍ ବିନିମୟରେ ସଂଗ୍ରହ କଲା 300 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ସରକାରଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦି ସେମାନଙ୍କୁ ନିଜର କାର୍ଯ୍ୟକ୍ଷେତ୍ରର ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେବା ସହ ସାରା ବିଶ୍ୱରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଭଳି ଏକ ସୁଦୃଢ଼ ମହାକାଶ କ୍ଷେତ୍ରର ବ୍ୟବସ୍ଥା ଗଠନ କରିବାକୁ ଅନୁରୋଧ କରିଛନ୍ତି। ଦେଶରେ ମହାକାଶ କ୍ଷେତ୍ରରେ ଏକ ସୃଜନଶୀଳ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାରା ବିଶ୍ୱର ଲୋକେ ମହାକାଶ କ୍ଷେତ୍ରରେ ନିଜର କ୍ୟାରିୟର ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ନିର୍ଣ୍ଣୟ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଖର୍ଚ୍ଚ କମ୍ ହେଉଥିବାବେଳେ ପ୍ରତିଭାଧାରୀମାନେ ସମସ୍ତ ପ୍ରକାର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। ଆଲୋଚନା ସମୟରେ ଭାରତର ପ୍ରଥମ ସ୍ୱେସ୍ ଟେକ୍ ୟୁନିକର୍ଣ୍ଣ ସ୍କାଏରୁଟ୍ ଏରୋସ୍ପେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ଚନ୍ଦନା ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମୁକ୍ତ କରିଥିବାରୁ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧ ଜାହାଜ ଓ ଜାହାଜ ନିର୍ମାଣରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଭାରତକୁ ଭବିଷ୍ୟତରେ ଜାହାଜ ନିର୍ମାଣର କେନ୍ଦ୍ରସ୍ଥଳ ଭାବେ ଗଢ଼ିବା ଲକ୍ଷ୍ୟରେ ଏ ଦିଗରେ ଉତ୍ତମ ଗୁଣାତ୍ମକ ପରିଚାଳନା ସେବାର ମଧ୍ୟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କୋଲକାତାଠାରେ 3,400 କୋଟି ଟଙ୍କା ବ୍ୟୟରେ ଗାର୍ଡେନ୍ ରିଚ୍ ସିପ୍ ବିଲ୍ଡର୍ସ ଇଞ୍ଜିନିୟର୍ସ ଜିଆର୍ଏସ୍ଇ ଏବଂ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ୱାଇଆଇଏଲ୍ର 5ଟି ପ୍ରକଳ୍ପ ଭୂମିପୂଜନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଆତ୍ମନିର୍ଭର ଭାରତ ଆଜିର ସମୟର ଆବଶ୍ୟକତା। ଜିଆର୍ଏସ୍ଇ ଭବିଷ୍ୟତରେ ଜାହାଜ ନିର୍ମାଣ କ୍ଷେତ୍ରରେ ନେତୃତ୍ୱ ନେବ। ଏହା ମଧ୍ୟ ଜର୍ମାନ ନିମନ୍ତେ ମାଲବାହୀ ଜାହାଜ ନିର୍ମାଣ କରିଥିବା ମନ୍ତ୍ରୀ କହିଛନ୍ତି। ଜିଆର୍ଏସ୍ଇ କୋଲକାତାରେ ଥିବା ନବରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗର ଏକ ପ୍ରମୁଖ କମ୍ପାନୀ। ସେହିପରି ୱାଇଆଇଏଲ୍ ହେଉଛି ମିନିରତ୍ନ ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗ। ଶ୍ରୀ ସିଂହ କହିଛନ୍ତି ଗୁଣାତ୍ମକ ମାନ ଏବଂ ସମୟ ଅନୁସାରେ ଯୋଗାଣକୁ ଆଧାର କରି ପ୍ରତିରକ୍ଷା ସାମଗ୍ରୀ ଭାରତରୁ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି। ଶ୍ରୀ ସିଂହ କହିଛନ୍ତି ସେନାବାହିନୀ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ଉପରେ ସମ୍ପ୍ରତି ବିଶ୍ୱାସ ସୃଷ୍ଟି କରିପାରିଛି।
1: ୟଙ୍ଗ ଇଣ୍ଡିଆ ଲିମିଟେଡ୍ କି ଦୋନୋ ଫୋର୍ଜିଂ ଫାସିଲିଟି ଭାରି ତୋପୋ ନେଭାଲ ୱେପନ୍ ଔର ଆଡଭାନ୍ସ ଡିଫେନ୍ସ ଇକ୍ୱିପମେଣ୍ଟ କେ ଲିଏ ହାଇ କ୍ୱାଲିଟି ମେଟାଲ ତୟାର କରେଗି। ଇସେ ହମାରେ ନେଭି କି ଅପରେସନାଲ ରେଡିନେସ୍ ଔର ମେରିଟାଇମ ଫାୟାର ପାୱର କୋ ଭି ସିଧା ବଲ ମିଲେଗା। जब हम अपने जहाज खुद बनाएंगे स्वाभाविक है कि हमारे फॉरेन एक्सचेंज की बचत होगी और साथ ही साथ हमारा इकोनॉमिक डेवलपमेंट जो है तेजी के साथ आगे बढ़ेगा।
0: श्री सिंह कहिछन्ते ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପୂର୍ବ ସରକାରକୁ ସମାଲୋଚନା କରି ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ସହ ମିଶି କୌଣସି କାର୍ଯ୍ୟ କରିନାହିଁ ବୋଲି କହିଛନ୍ତି। ଶ୍ରୀ ଅଧିକାରୀ କହିଛନ୍ତି ପଶ୍ଚିମବଙ୍ଗର ଡବଲ ଇଞ୍ଜିନ୍ ସରକାର ରାଜ୍ୟର ବିକାଶ ସୁନିଶ୍ଚିତ କରିବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆସନ୍ତାକାଲିଠାରୁ 27 ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ ନାଗାୟ ଏବଂ ଓସାକା ଗସ୍ତ କରିବେ। ଏହି ପ୍ରତିନିଧି ମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ ସେମିକଣ୍ଡକ୍ଟର ସ୍ୱଚ୍ଛ ଶକ୍ତି ଏବଂ ଇସ୍କାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ।

ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ କ୍ରମାଗତ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇଦାନ ରେନ୍ ସହ ଏକ ଗୋଲ୍ ଟେବୁଲ୍ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ କ୍ରୀଡ଼ା ମନ୍ତ୍ରୀମାନଙ୍କ ବୈଠକ ବ୍ରିକ୍ସ କ୍ରୀଡ଼ା ମିଳିତ ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଉଦ୍ଯାପିତ ହୋଇଯାଇଛି। ଏହି ଘୋଷଣାନାମା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା, ପରସ୍କର ପ୍ରତି ସମ୍ମାନ ଏବଂ ସମାବେଶୀ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସୁଦୃଢ଼ କରାଯିବ। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର କ୍ରୀଡ଼ା ମନ୍ତ୍ରୀ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ କ୍ରୀଡ଼ା ବିକାଶ, ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ଆନ୍ତର୍ଜାତିକ ସ୍ତରରେ ସହଯୋଗ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦୀର୍ଘସ୍ଥାୟୀ ସହଯୋଗ ଏବଂ ବାସ୍ତବ ସ୍ତରରେ ଦୃଢ଼ ବ୍ରିକ୍ସ କ୍ରୀଡ଼ା ଭାଗିଦାରିତା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୋଚ୍ ବିନିମୟ, ଯୁଗ୍ମ ପ୍ରତିଯୋଗିତା ଏବଂ କ୍ରୀଡ଼ା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଯୁବବର୍ଗଙ୍କୁ ଖେଳ ପଡ଼ିଆରୁ ପୋଡିୟମ୍ ପର୍ଯ୍ୟନ୍ତ ନେବା ଲାଗି ନୂତନ ସୁଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଦେଶରେ ପାରା କ୍ରୀଡ଼ା ପ୍ରତିଯୋଗିତା ଏବଂ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରାଯାଇପାରିଛି ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। କର୍ଣ୍ଣାଟକର ମହୀଶୂରଠାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ଭାଷା ଏବଂ ସଂଗ୍ରହାଳୟ ସମ୍ପର୍କିତ ତିନିଦିନିଆ ଜାତୀୟ ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆଦିବାସୀ ଜନଜାତି ଭାଷା ଉପରେ ବୃତ୍ତଚିତ୍ର ସଂରକ୍ଷଣ ଏବଂ ପୁନର୍ଜାଗରଣ ନେଇ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଅନୁସୂଚିତ ଜନଜାତି ସଂଗ୍ରହାଳୟ ଏବଂ ଜନଜାତି ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରହାଳୟ ମଧ୍ୟ ସୁଦୃଢ଼ କରିବାରେ ସହାୟକ ହେବ। 2047 ସୁଦ୍ଧା ବିକଶିତ ଭାରତ ଗଠନକୁ ଦୃଷ୍ଟିରେ ରଖି ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ ଚାଟ୍ବଟ୍ ଉଦ୍ଘାଟନ ହେବା ସହ ଆଦିବାଣୀ ପ୍ଲାଟଫର୍ମର ପୁନଃ ବିକଶିତ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସ୍ନୁରୁ ଗ୍ରାମ ପରିଦର୍ଶନ କରିବେ। ଏହି ଗସ୍ତକାଳରେ ମୁସ୍ନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ସେ ଏହି ଅବସରରେ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରମାନଙ୍କୁ ସମ୍ବୋଧନ କରିବେ। ଜାତୀୟ ଦକ୍ଷତା ବିକାଶ ନିଗମ ଏନ୍ଏସ୍ଡିସି ଏବଂ କଲ୍ଟସ୍ ଏଜୁକେସନ ଆମାଜନ ୱେବ୍ ସର୍ଭିସ୍ ସହ ମିଶି ଦେଶବ୍ୟାପୀ କ୍ଲାଉଡ୍ ତଥା କୃତ୍ରିମ ବୁଦ୍ଧିମତା ଦକ୍ଷତା ଅଭିଯାନ ଆରମ୍ଭ କରିବା ଲାଗି ଘୋଷଣା କରିଛି। ଆମାଜନ ୱେବ୍ ସର୍ଭିସ୍ ଡିଜିଟାଲ୍ ଟ୍ରେନିଂ ମାଧ୍ୟମରେ 250,000 ଶିକ୍ଷାବିତ୍ଙ୍କୁ ମୌଳିକ କୃତ୍ରିମ ବୁଦ୍ଧିମତା ଏବଂ କ୍ଲାଉଡ୍ ସ୍ୱାକ୍ଷରତା ପ୍ରଦାନ ନିମନ୍ତେ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ସେହିପରି ଆମାଜନ ୱେବ୍ ସର୍ଭିସ୍ ରିଷ୍ଟାର୍ଟ ପ୍ରୋଗ୍ରାମ ଜରିଆରେ 10,000 ଅଂଶଗ୍ରହଣକାରୀଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନର ଲକ୍ଷ୍ୟ ରହିଛି। ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଏହା ବିକଶିତ ଭାରତର ଲକ୍ଷ୍ୟପୂରଣକୁ ପ୍ରତିଫଳିତ କରିବ। ସେ କହିଛନ୍ତି ଭାରତ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାର ଏକ ବିଶ୍ୱକେନ୍ଦ୍ର ଗଠନ ଦିଗରେ ଅଗ୍ରସର ହେଉଛି। ଦେଶର ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଇ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ଯୁବବର୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ H1N1ର କୌଣସି ନୂତନ ଭୂତାଣୁର ଚିହ୍ନଟ କରାଯାଇନଥିବା ସ୍ୱଷ୍ଟୀକରଣ ଦିଆଯାଇଛି। ତେଣୁ ଇନ୍ଫ୍ଲୁଏଞ୍ଜା ଭୂତାଣୁ ନେଇ ଆତଙ୍କିତ ନ ହେବା ଲାଗି ପରାମର୍ଶ ଦିଆଯାଇଛି। ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ 2025 ପରଠାରୁ ଏହି ଭୂତାଣୁର ଅସ୍ତିତ୍ୱ ଚିହ୍ନଟ କରାଯାଇଥିଲା। ଏହି ରୋଗର ଲକ୍ଷଣ ଅନୁସାରେ ଆକ୍ରାନ୍ତ ରୋଗୀଙ୍କଠାରେ ଜ୍ୱର, କାଶ, କଫ, ମୁଣ୍ଡବିନ୍ଧା ହୋଇଥାଏ। ଉପଯୁକ୍ତ ଚିକିତ୍ସା ଏବଂ ବିଶ୍ରାମ ଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରିଥାଏ। କଲମ୍ବୋଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 5 ୱିକେଟ୍ ହରାଇ 300 ରନ୍ ସଂଗ୍ରହ କରିଛି। ଭାରତର ଧ୍ରୁବ ଜୁରେଲ ଏବଂ ସାରାଂଶ ଜୈନ ଅପରାଜିତ ରହିଛନ୍ତି। ଦେବଦତ୍ତ ପାଟିକଲ 193 ବଲ୍ରୁ 117 ରନ୍ ସଂଗ୍ରହ କରିଥିବାବେଳେ ସ୍କିପର ଶୁଭମନ ଗିଲ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଅସିତ ଫର୍ଣ୍ଣାଣ୍ଡୋ 3 ୱିକେଟ୍ ଅକ୍ତିଆର କରିଛନ୍ତି। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ

0: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ପୁଲ୍ ଇ ର ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେମିଫାଇନାଲ୍ରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବାର ଆବଶ୍ୟକତା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମହାକାଶ କ୍ଷେତ୍ରରେ ଉଦ୍ୟମ ଜାରି ରଖିବାକୁ ଷ୍ଟାର୍ଟଅପ୍ଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ରହିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। କ୍ରୀଡ଼ା ମିଳିତ ଘୋଷଣାନାମା ଗୃହୀତ ସହ ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀମାନଙ୍କ ବୈଠକ ଉଦ୍ଯାପିତ। ଆସନ୍ତାକାଲିଠାରୁ ମହୀଶୂରରେ ଆରମ୍ଭ ହେବ ଅନୁସୂଚିତ ଜନଜାତି ଭାଷା ସଂଗ୍ରହାଳୟ ସମ୍ପର୍କିତ ଜାତୀୟ ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନରେ 5 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 300 ରନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲ। ଆଜି ଏଥିରେ ରହିଛି ବୌଦ୍ଧ ଜିଲ୍ଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବୌଦ୍ଧ ଜିଲ୍ଲାରେ ଏବେ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଛି। ଚାଷୀଙ୍କ ପାଇଁ ଭଲ ଫସଲ ଅମଳ ସହିତ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଫସଲକୁ ସୁରକ୍ଷା ଦେବା ମଧ୍ୟ ଏକ ବଡ଼ ଚିନ୍ତା। ଏହି ଉଦ୍ଦେଶ୍ୟରେ 2016 ଚାଲିଆସୁଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପ୍ରାକୃତିକ ବିପର୍ଯ୍ୟୟ ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଏହି ଯୋଜନା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଆସନ୍ତା ଖରିଫ ଫସଲ ପାଇଁ ବୌଦ୍ଧ ଜିଲ୍ଲାରେ ଏବେ ବୀମା ପଞ୍ଜୀକରଣ ଚାଲିଛି। ଏ ସମ୍ପର୍କରେ ସହକାରୀ ନିବନ୍ଧକ ଫକୀର ମୋହନ ବାଗ ସୂଚନା ଦେଇଛନ୍ତି।
3: ଆମର ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 25,848 ଜଣ ଫାଇନାନ୍ସ କରିଛନ୍ତି। ସେ ଭିତରୁ ଆମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କଭର ହେଇଛନ୍ତି 21,265। ଏଇଟା ଆମର ଲାଷ୍ଟ ଡେଟ୍ ହେଉଛି ସାର୍ ଏଇଟା 25/8/2026। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି ଭାରତ ସରକାରଙ୍କର ଏକ କୃଷି କଲ୍ୟାଣ ଯୋଜନା ଯାହା 2016 ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ରୋଗ କିମ୍ବା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଓ ସହାୟତା ପ୍ରଦାନ କରିବା। ମୁଖ୍ୟ ବିଶେଷତା ହେଲା ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା, ଯେପରିକି ବୁଣାବୁଣି ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଫସଲ କ୍ଷତିର ଭରଣା କରିବା। ଚାଷୀମାନେ ଅନଲାଇନ୍ ମାଧ୍ୟମରେ ସହଜରେ ଜମିର କାଗଜପତ୍ର ଦେଇ ନାମ ପଞ୍ଜୀକରଣ କରିପାରିବେ। କ୍ଷୟକ୍ଷତି ଆକଳନ ପାଇଁ ଟେକ୍ନୋଲୋଜି ଓ ଡ୍ରୋନ୍ର ବ୍ୟବହାର କରାଯାଉଛି। ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଜମିର ପଟ୍ଟା କିମ୍ବା ଭାଗଚାଷୀ ଚୁକ୍ତିପତ୍ର ଏବଂ ଫସଲର ପ୍ରମାଣ ଭଳି ଆବଶ୍ୟକ କାଗଜପତ୍ର ଦେଇ ନିର୍ଦ୍ଧାରିତ ସମୟସୀମା ଭିତରେ ନିଜର ଫସଲ ପାଇଁ ବୀମା କରାଇବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି।
2: ବୌଦ୍ଧରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ପୋଲିସ, ଆଇଆର୍ବି ଏବଂ ବିଭିନ୍ନ ସ୍କୁଲ କଲେଜର ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବା ସହ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧରେ ସାମୁହିକ ବନ୍ଦେ ମାତରମ୍ ଗାନ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ, କର୍ମଚାରୀ, ଆରକ୍ଷୀ ବାହିନୀ ଓ ସାଧାରଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେହିପରି 202 ମିଟର ଲମ୍ବା ଜାତୀୟ ପତାକା ସହ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବୌଦ୍ଧ ସହର ପରିକ୍ରମା କରିଥିଲା। ସରକାରୀ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ବୌଦ୍ଧରେ 12ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଜିଲ୍ଲାସ୍ତରୀୟ ବୁଣାକାର ସମାବେଶ ଥ୍ରେଡ୍ ଅଫ୍ ଫ୍ରିଡମ୍ ଅନୁଷ୍ଠିତ ହୋଇଛି। ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାୟକ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ଯୋଗଦେଇ ପାରମ୍ପରିକ ବୁଣା କଳା ସହ ଆଧୁନିକ ଚାହିଦା ଅନୁଯାୟୀ ନୂଆ ଡିଜାଇନ୍ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ସ୍ୱାଧୀନତାର 8 ଦଶନ୍ଧି ପରେ ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭରୁଆ ଗାଁର 23ଟି ଗରିବ ପରିବାରଙ୍କ ଘରେ ପହଞ୍ଚିଛି ବିଦ୍ୟୁତ୍ ଆଲୋକ। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ପ୍ରଚେଷ୍ଟାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧୀନରେ ପରିବାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଜିଲ୍ଲାପାଳ ଗାଁ ଗସ୍ତ କରି ହିତାଧିକାରୀଙ୍କ ଘରକୁ ଘର ଯାଇ ସଂଯୋଗ ଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ ଯାଞ୍ଚ କରିଥିଲେ। ଦୀର୍ଘଦିନ ପରେ ଘରେ ବିଦ୍ୟୁତ୍ ଆଲୋକ ପହଞ୍ଚିଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ମାଧସିଂ ହାତ ଖର୍ଚ୍ଚ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ

0: ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନବମ ଓ ଦଶମ ଶ୍ରେଣୀର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଶତ ପ୍ରତିଶତ ଛାତ୍ରବୃତ୍ତି ପାଇପାରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର 81ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ସଚେତନ ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ମତଦାତା ଭାବେ ପଞ୍ଜୀକରଣ, ନୈତିକ ମତଦାନ, ପ୍ରାର୍ଥୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜାଣି ସଚେତନ ନିଷ୍ପତ୍ତି ନେବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 7:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷବାସ କାର୍ଯ୍ୟକ୍ରମର ଡାଇଲଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। କାର୍ଯ୍ୟକ୍ରମଟିରେ ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରତିମୂଲ କୁମାର ମହାପାତ୍ର। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
2: ହଁ ଭାଇ, କାହାରେ ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆମର ରବିବାରିଆ ବା ରବିବାରିଆ ଯୋଉ ଡାଇଲଗ କାର୍ଯ୍ୟକ୍ରମ ବା ଆମକୁ କୁହନ୍ତୁ।
1: ବଡ଼ ଭାଇ, ପାଗ ଯୁଗ ଟିକେ ବଦଳିଲାଣି ନାଇଁ କି? ଆମେ ଦେଖୁଥିଲେ ଯୋଉଭଳି ଭାବରେ ବର୍ଷାର ଚାଲିଥିଲା ଏବଂ ବର୍ଷାର ପ୍ରବଳତା ଯେତିକି ଥିଲା ଟିକେ କମିଛି, ହୁଏତ ଆଗାମୀ ଦିନରେ ପୁଣି କେମିତି କ'ଣ ପାଣିପାଗ ସୂଚନା କହିବ, କିନ୍ତୁ ବର୍ତ୍ତମାନ ପାଇଁ ଯୋଉ ସବୁ ବ୍ଲକ ଅଞ୍ଚଳରେ ବା ଯୋଉ ଏରିଆରେ ପାଣିର ବ୍ୟାପକତା ଅଛି, ପାଣି ଧୀରେ ଧୀରେ କମୁଛି, ଆଉ ଫସଲ କିନ୍ତୁ ଯତ୍ନ ନେବାର ସମୟ ଅଛି। ଯୋଉ ଧାନ ତଳି ସବୁ ରହିଥିଲେ ସେ ଠିକ୍ ଅଛି ନା?

0: ନାହିଁ କି ନଷ୍ଟ ହେଇଗଲାଣି, କିମ୍ବା ତା ଜାଗାରେ ଆପାତକାଳୀନ ଭାବରେ ଆଉ କି ଫସଲ ନେଇପାରିବେ, ଇତ୍ୟାଦି କଥା ସବୁ ସମସ୍ତେ ଚିନ୍ତା କରୁଛନ୍ତି।
1: ଚାଷୀ ଭାଇମାନେ ଚିନ୍ତା କରିବା କଥା। ବାକି ରହିଲା ଯେଉଁ ପନିପରିବା, ଯେଉଁ ବାଡ଼ି ଗୁଡ଼ାକରେ, ଉଚ୍ଚ ଜମି ଗୁଡ଼ାକରେ ଚାଷୀ ଭାଇମାନେ ଆମର କରିଥିଲେ, ଯେଉଁ ବର୍ଷାର ବହୁଳତା ଯୋଗୁଁ ଅନେକାଂଶ ଲସ୍ ମାନେ କ୍ଷତି ହେଇଛି, ତେବେ ସେ କ୍ଷତି ଭରଣା ତ କରିପାରିବେନି ଚାଷୀ ଭାଇମାନେ। ସେଠି ବି ସେମିତି କେମିତି ଗୋଟେ ଡାଲି ଭେରାଇଟିର ଅନ୍ୟ ଚାଷ କିଛି କରିପାରିବେ, ବା ତୈଳବୀଜ ଫସଲ କିଛି କରିପାରିବେ, ଯେମିତି ଆମର ବିରି କୁଳୁଥ ଏଗୁଡ଼ାକ କରିପାରିବେ, ବର୍ଷା ଛାଡ଼ୁ ଛାଡ଼ୁ ଆରମ୍ଭ କରିଦେବେ, ଏଇ ଗୋଟେ କିଛି ବିକଳ୍ପ ପନ୍ଥା ଚାଷୀ ଭାଇମାନଙ୍କୁ ନେବାକୁ ହବ।
2: ମାନେ ଅଣଧାନ ଚାଷ ଆଉ
1: ଅଣଧାନ ଚାଷ କରିବେ। ଆଉ ଏଇ ଯେଉଁ ବର୍ଷା କଥା ପୁଣି କହି ହବନି, ଏଇ ଯେଉଁ କମିଯାଇଛି ଟିକେ, ପୁଣି ମଝିରେ ମଝିରେ ଲଘୁଚାପ ସୃଷ୍ଟି ହେଇଯାଉଛି ନା, ଏବେ ଏଇ ଯେଉଁ ଆମର ଜଳବାୟୁର ପରିବର୍ତ୍ତନ ଏମିତି ହେଲା ବେଳକୁ ଚାଷୀ ଭାଇମାନଙ୍କୁ ମାନେ ପୁରା କିସ ହଇରାଣ ହରକତ କରିଦେଉଛି। ଯଦିଓ ଧାନ ଏ ବର୍ଷ ଭଲ ହେଇଥିଲା ଆମ ମୟୂରଭଞ୍ଜ ଜିଲ୍ଲାରେ, ପ୍ରାୟ ଚାଷୀ ଭାଇମାନଙ୍କ ସାଙ୍ଗରେ ଆମେ କଥାବାର୍ତ୍ତା କରିକି ଯାହା ଦେଖିଲୁ, ଆଉ ରାସ୍ତାରେ ଗଲାବେଳେ ବି ଆମେ ଦେଖୁଛୁ ଧାନ ଭଲ ଇଏ ହେଇଛି, ଏବଂ
0: ଗୁଚ୍ଛ ବି ହେଇଛି,
1: ଗୁଚ୍ଛ ବି
0: ଦେଖାଯାଉଛି, ଗ୍ରୀନ ଅଛି। କିନ୍ତୁ ଯେଉଁ ଅଞ୍ଚଳ ବନ୍ୟା ପ୍ଲାବିତ ଅର୍ଥାତ ପାଣି ମାଡ଼ିଯାଇଛି, ସେଇ ଅଞ୍ଚଳରେ ବ୍ୟାପକ କ୍ଷତି କଥା କୁହାହଉଛି ନା।
1: ତାପରେ ଆଉ ଗପକର ବି ସମସ୍ୟା ରହିବ କି ନା, ପାଣି ଯେତେ ଦିନ ପାଣି ଘେର ରହିବ ଧାନ ବିଲ ଗୁଡାକ, ସେଗୁଡାକ ଟିକେ ରୋଗ ପୋକର ସଂକ୍ରମଣ ମାନେ ରହିବ ଡର। ତେବେ ଆମର ଚାଷୀ ଭାଇମାନଙ୍କୁ କହିବା କଥା ଯେ ପ୍ରାୟ ଆମର ରାସାୟନିକ ଔଷଧକୁ ବ୍ୟବହାର ନ କରି କିପରି ଭାବରେ ଆମେ ପ୍ରାକୃତିକ ଜିନିଷ, ଏଇ ମାଟିରୁ ତିଆରି ହେଇଥିବା ବା ମାଟିର ଗଛ, ଆମର ପୁରା ପରମ ବନ୍ଧୁ ନିମ, କରଞ୍ଜ, ବିଭିନ୍ନ ପ୍ରକାର ଆତର ବି ଇଏରେ ତିଆରି ହେଉଛି, ଆତ ପତ୍ରରେ ଆଉ ବିଭିନ୍ନ ପ୍ରକାର ଔଷଧ ତିଆରି ହେଉଛି, ନିମ ପତ୍ରରେ ତିଆରି ହେଉଛି, ନିମ ଫଳରେ ତିଆରି ହେଉଛି, କରଞ୍ଜରେ ତିଆରି ହେଉଛି, ଅର୍ଥାତ ଆମର ଯେଉଁଟାକୁ କୁହାହେଉଛି ସବୁଜ ସାର ବା ସବୁଜ ଔଷଧ ବ୍ୟବହାର କରିବା ପାଇଁ ଟିକେ ଚେଷ୍ଟା କରିବେ, ତେବେ ଯାଇକି ଆମର ଫସଲର ଯେଉଁ ଗୁଣବତ୍ତାଟା ରହିବା କଥା ସିଏ ରହିବ। ପ୍ରତ୍ୟେକ ଜିନିଷଟା ତ ଆମେ ନିଜେ ବ୍ୟବହାର କରୁଛେ, ପୁଣି ମାର୍କେଟକୁ ଛାଡ଼ୁଛେ, ସେଇ ଆମର ଜନସମାଜ ବ୍ୟବହାର କରୁଛି, ତ ଆମେ ନିଜେ ଖାଇବା ବି ଭଲ, ଲୋକଙ୍କୁ ବି ବିକିବା ଯେଉଁମାନଙ୍କୁ, ସେମାନଙ୍କୁ ବି ଭଲ ଜିନିଷ ଦେବା। କାରଣ ଆମେ ଯଦି ମାନେ ସର୍ଟ ଟର୍ମ ଅବଜେକ୍ଟିଭ ଅର୍ଥାତ କ୍ଷଣସ୍ଥାୟୀ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରିବା, ତାହେଲେ ସେଇଟା ଭଲ ନୁହେଁ, ନା ଚାଷୀ ଭାଇମାନଙ୍କ ପାଇଁ ଭଲ, ନା ବ୍ୟବସାୟୀ ଭାଇମାନଙ୍କ ପାଇଁ ଭଲ। ସବୁବେଳେ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ ଆମକୁ ସବୁବେଳେ ଠିକ୍ ବାଟରେ ଯିବାକୁ ହବ। ଠିକ୍ ବାଟ ମାନେ ଯେଉଁଟା ଆମେ କାହାକୁ ଦେଇକି ଆମେ କ୍ଷତିରେ ପକାଇବା ନାହିଁ, ପରୋକ୍ଷ ଭାବରେ ହଉ ବା ପ୍ରତ୍ୟକ୍ଷ ଭାବରେ ହଉ। ହଉ, ତେବେ କଥାବାର୍ତ୍ତା ତ ହବା କି ଲାଗି ନା, ଆଜି ଆମର ସେମିତି ଚିଠି ନାହିଁ ଆମ ପାଖରେ, ଆଉ ଏକରେ ତ ଆମର କାର୍ଯ୍ୟକ୍ରମର ସଂଖ୍ୟା କମିଯାଇଛି, ମାସ ଭିତରେ 16 କାର୍ଯ୍ୟକ୍ରମ ଆମର କଟକରୁ ଆସିବ, ରିଲେ ହବ, ସେଟା କୁଆଡ଼େ ସ୍ପନ୍ସର୍ଡ ହେଇଛି, ବିଭିନ୍ନ ବିଭାଗ ଦେଇଛନ୍ତି ସ୍ପନ୍ସର୍ଡ କରିଛନ୍ତି କଟକ ଆକାଶବାଣୀକୁ, ଏବଂ ଖାଲି ବାରିପଦା ନୁହେଁ, କ'ଣ 10-10 ଷ୍ଟେସନକୁ ସେମାନେ ସ୍ପନ୍ସର୍ଡ ପ୍ରୋଗ୍ରାମ ସବୁ ରିଲେ କରିବେ। ବାକି ରହିଲା ଯେଦିନ ଆମେ ତାହାରି ଭିତରେ କରିବା କଥାବାର୍ତ୍ତା ହେବା, ଚାଷୀ ଭାଇମାନଙ୍କ ସାଙ୍ଗରେ ଆମର ଯେଉଁ ରହିଛି ସମ୍ପର୍କ ସେ ତ ଅତୁଟ ରହିବା ପାଇଁ ଆମେ ଚେଷ୍ଟା କରୁ, କିପରି ଭାବରେ ନୂଆ ନୂଆ କାର୍ଯ୍ୟକ୍ରମ ଆମେ ଛାଡ଼ିବା, ଉତ୍ଥାପନ କରିବା ନୂଆ କଥା। ହଉ, ତାହେଲେ ଗୋଟେ ଭଗବାନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭଜନ ଗୋଟେ ଶୁଣିକି ତାପରେ ଆରମ୍ଭ କରିବା।

0: ହଁ ଦେଖ, ବର୍ତ୍ତମାନ ଯେଉଁ ଚାଷୀ ଭାଇମାନଙ୍କର ବିଲରେ ପାଣି ରହିଯାଇଥିଲା ବନ୍ୟା ପାଣି, ଏବଂ ତାଙ୍କର ଫସଲ ନଷ୍ଟ ହୋଇଯାଇଛି ବା କେଉଁଟା କ୍ଷତି ଏମିତି ହୋଇଛି ଯେ ତାକୁ ସୁଧାରି ହେବନି, ଏଭଳି ପରିସ୍ଥିତିରେ ସେମାନେ ନିଶ୍ଚିତ ଭାବରେ ଆମର କୃଷି କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରନ୍ତୁ, ସରକାରୀ ସାହାଯ୍ୟ କେମିତି କ'ଣ ପାଇବେ ଏବଂ କେମିତି ଆଗକୁ ବଢ଼ିବେ ଏ କଥା ଚିନ୍ତା କରନ୍ତୁ। କାରଣ ଆଉ ଯେଉଁଟା କ୍ଷତି ହୋଇଯାଇଛି ତାକୁ ଆଉ ମାନେ ଭରଣା କରିବା ବଡ଼ ମୁସ୍କିଲ କଥା। ତେଣୁକରି ଆମକୁ ବର୍ତ୍ତମାନ କିଭଳି ଭାବରେ ଆମର ଯେତିକି ବିଲ ମାନେ ଚାଷ ହୋଇଥିଲା ସେ ପରିମାଣ ଅନୁସାରେ ସରକାରଙ୍କର ସୁବିଧା ସୁଯୋଗ, ତା ଛଡ଼ା ଆଗାମୀ ଫସଲ ପାଇଁ କିଭଳି ଭାବରେ ଆମେ ରବି ଋତୁ ଯେଉଁ ଆସିବ ତା ପାଇଁ ଯେଉଁ ଆମର ଆଗରୁ ପ୍ୟାକେଟ୍ ଦିଆ ହେଉଥିଲା ମଞ୍ଜିର ପ୍ୟାକେଟ୍ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ, ତ ଆମେ ସେମିତି ଆମ ବିଲକୁ ନେଇକରି ଯେମିତି କହୁଥିଲେ ଆମର ଡାଲି ଜାତୀୟ ଫସଲ, କିଛି ତୈଳବୀଜ ଫସଲ, ପନିପରିବା, ଏମିତି ଅନେକ ଫସଲକୁ ଆମେ ବାଛିବା ଯାହାଫଳରେ କି ଆମେ ଆଗାମୀ ଦିନରେ ଦୁଇ ପଇସା ଭଲ ପାଇପାରିବା, ଏଇ କ୍ଷତିଟାକୁ ଆମେ ଭରଣ କରିବା
1: ସୁଯୋଗ ପାଇବା। ବ୍ୟସ୍ତ ଅଛନ୍ତି କିପରି ଭାବରେ ଖରିଫ ଧାନକୁ ବିକ୍ରି କରିବା ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଚାଲିଛି ବୁଝିଲ ନା, ତେଣୁ ସେଟା କେମିତି କରିବେ, ତାପରେ ଜମି ଚାଷ ଜମିକୁ କିପରି ଭାବରେ ବୀମାକରଣ ବା ବୀମାଭୁକ୍ତ କରିବେ ସେଥିପାଇଁ ବ୍ୟସ୍ତ ଅଛନ୍ତି। ଚାଲିଛି ସବୁ ଯେଉଁମାନଙ୍କର ପଟାଫଟା ଅଛି ବା ସବୁ ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ ଦେଉଛନ୍ତି ନେଇକି ସେଥିରେ ରହୁଛନ୍ତି। ତା ବାଦ ଆମର ଟିକେ ବିଲକୁ ଟିକେ ସର୍ବେକ୍ଷଣ କରିକି ଯେଉଁଠି ଯାହା କରିଛନ୍ତି ସେମାନେ ତାକୁ ଟିକେ ସର୍ବେକ୍ଷଣ କରିକି ଯାହା କ୍ଷତିକୁ କେମିତି ଭାବରେ ଭରଣା କରିବେ ତାକୁ ଟିକେ ଲକ୍ଷ୍ୟ ରଖିବାର ଅଛି। ଆଉ ପ୍ରାୟ ଚାଷୀ ଭାଇମାନେ ପ୍ରତ୍ୟେକ ଥର ସେମାନେ ଜାଣିଗଲେଣି ଯେ ବର୍ଷା ଦିନେ ଆମର ମୌସୁମୀ ଜନିତ ବର୍ଷା କମିଯାଉଛି, ଲଘୁଚାପ ଜନିତ ବର୍ଷା ହେଉଛି ଏବଂ ତାର ସମୟ କିଛି ଗୋଟେ ନାହିଁ, ନିର୍ଦ୍ଧାରିତ ସମୟ ଭିତରେ ହେବ ବା ଏଇ ନିର୍ଦ୍ଧାରିତ ସମୟ ଭିତରେ ଆମେ ନିର୍ଦ୍ଦିଷ୍ଟ କାମ କରିବା ସେମିତି ନାହିଁ। ତେଣୁ ସବୁବେଳେ ସେମାନଙ୍କୁ ଆପାତକାଳୀନ ପରିସ୍ଥିତିରେ ଯୁଝିବାକୁ ହେଉଛି ଏବଂ ସେଥିପାଇଁ ମୁଁ ଭାବୁଛି କିଛି ନା କିଛି ଗୋଟେ ବ୍ୟବସ୍ଥା ହେବ।
2: ତାପରେ ବି ଦେଖ ଅକ୍ଟୋବର ନଭେମ୍ବର ପର୍ଯ୍ୟନ୍ତ ଯୋଉ ବାତ୍ୟାର ସମ୍ଭାବନା ବି ରହୁଛି ଓଡ଼ିଶା ଉପରେ, ଯେହେତୁ ଆମର ବଙ୍ଗୋପସାଗରରେ ଝଡ଼ବାତ୍ୟା ସୃଷ୍ଟି ହୁଏ ଯେମିତି ଲଘୁଚାପ କଥା ଏଇନା ହଉଛି, ସେତେବେଳେ ବାତ୍ୟା ହେଲେ ପବନ ସହିତ ବର୍ଷା, ତେଣୁ ସିଏ ଡର ବି ଆଗକୁ ଅଛି। ତେଣୁ ଆମେ ଆମର ପରିଚାଳନାଟା ମୁଖ୍ୟତଃ ଦରକାର, କେମିତି ଆମେ ଆମ ଜମିକୁ ପରିଚାଳନା କରିବା, ନିଜକୁ ନିଜ ଧନ ଜୀବନ କଥା ବି ସେତେବେଳେ ଆସିବ, ବାତ୍ୟାରୁ କେମିତି ଆମେ ନିରାପଦରେ ରହିବା, ଆମର ଗୃହପାଳିତ ପ୍ରାଣୀମାନଙ୍କର ଯତ୍ନ ନେବା। ବିଭିନ୍ନ ଅଞ୍ଚଳରେ ଯାହା ଖବର ଦେଖୁଛେ ଯେ ବନ୍ୟା ବା ପାଣି ମାଡ଼ିଗଲା ଫଳରେ ଗୋରୁ ଗାଈମାନଙ୍କର ବା ପ୍ରାଣୀମାନଙ୍କର ବହୁତ ଅସୁବିଧା, ତାଙ୍କୁ ଖାଇବା ପିଇବାକୁ ଦେବ କିଏ, କୋଉଠୁ ସେମାନେ ପାଇବେ? ତେଣୁ ବାହାର ଖାଦ୍ୟ ଦାନା ଫାନା ଇତ୍ୟାଦି ଡାଳ ପତ୍ର ଯୋଉଠୁ ପାଇବେ ସେଠୁ ସଂଗ୍ରହ କରିକି ଦେବେ। ସରକାର ଯାହା ବି ଦଉଛନ୍ତି ସେତିକି ପର୍ଯ୍ୟାପ୍ତ ହଉଛି କାହିଁ ବୋଲି ମୁଁ ଭାବିପାରୁନି।
1: ତାପରେ ଦେଖ ବଡ କଥା ହଉଛି ଯେ ପ୍ରତ୍ୟେକ କଥାରେ ଯୋଉ ଦାୟିତ୍ୱ ଆମର ବ୍ୟବସ୍ଥାରେ ଥିଲା ଦାୟିତ୍ୱ ନବାଟା କଥା, ସେଇଟା ବର୍ତ୍ତମାନ ବହୁତଟା ହ୍ରାସ ହେଇଯାଇଛି। ତେଣୁ ଆମର ଅନେକ କଥା ଆମକୁ ଚିନ୍ତା କରିବାକୁ ଅଛି, ଆମ ପ୍ରକୃତି ପରିବେଶ କଥା ଆମକୁ ଚିନ୍ତା କରିବାକୁ ଅଛି, ଆମର ଜିନିଷପତ୍ରର ଦରଦାମ କଥା ବି ଟିକେ ନଜରକୁ ରଖିବାର ଅଛି, ଏବଂ ଏଇ ଯୋଉ ଆମର ଆବଶ୍ୟକତାକୁ କିପରି ଭାବରେ ସୀମିତ କରିକି ରଖିବା ଏବଂ ନିୟନ୍ତ୍ରଣରେ ରଖିବା ତାକୁ ଦେଖିବାର ଅଛି। ଆମର ଆୟ ତ ସେମିତି ବଢ଼ୁନି ନା, କୋଉଠି କେମିତି ସରକାରଙ୍କର ବ୍ୟବସ୍ଥାରେ ବିଭିନ୍ନ ଭତ୍ତା ବିଭିନ୍ନ କଥା ରହିଛି, ଆମର ରେସନ ପାଖରୁ ଏସବୁ କଥା ରହିଛି, କିନ୍ତୁ ସମସ୍ତେ ସେଥିରେ ତ ଅନ୍ତର୍ଭୁକ୍ତ ନୁହେଁ, ତେଣୁ ବିଭିନ୍ନ ପ୍ରକାର ସେଥିରେ ପାରାମିଟର ଅଛି, ବିଭିନ୍ନ ୟାର୍ଡଷ୍ଟିକ୍ ଅଛି। ତ ଯାହା ବି ହଉ ସମସ୍ତଙ୍କୁ ଆମକୁ ବହୁତ କଥା ଚିନ୍ତା କରିବାର ଅଛି, ପ୍ରକୃତି କଥା ସବୁଠୁ ବେଶୀ, ଯେ ଆମେ ଆଉ ଭାଷଣବାଜି ନାହିଁ, ସେ ଫଟୋ ଉଠେଇକି ଛାଡ଼ିବା ନାହିଁ, ଗଛ ଗୋଟେ ଲଗେଇଦେଲେ ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ଇଏ ସବୁ ଯାହା ରହିଲା ରହିଲା, କିନ୍ତୁ

0: ତା ସହିତ ଆମକୁ ଟିକେ ନିଜକୁ ସଜାଗ ହେବାକୁ ହବ, ମାନେ ନଦୀ ପୋଖରୀ ନାଳ ଏଗୁଡ଼ାକ ତ ପରିଷ୍କାର ପରିଚ୍ଛନ୍ନତା ଦେଖିବା, ଆଉ ପ୍ଲାଷ୍ଟିକର ବ୍ୟବହାର କଥାକୁ ଟିକେ ଦେଖିବା, ପୁଣି ଗଛ ଯୋଉ ଆମ ନିଜ ଘର ପାଖରେ ଅଛି, ମାନେ ବର୍ତ୍ତମାନ ଦେଖୁଛି ଦେଖାହଉଛି ଗୋଟେ ଗଛ ମାନଙ୍କର ଯଦି ସୀମାରେ ରହିଲା ଏବଂ ସେ ଗଛର ଡାଳ ଯଦି ଅନ୍ୟ କାହା ବାଡ଼ିକୁ ଗଲା, ପତ୍ର ସେଠି ପଡ଼ିଲା, ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତିନି, ଗଛକୁ ଭଲ ପାଆନ୍ତିନି, ସେମାନେ କହିବେ ଆଉ ସୀମାରେ ଗଛଟା ଅଛି ଏବଂ ଆମ ଡାଳ ଆଉ ପତ୍ର ଆମ ଜାଗାରେ ପଡ଼ୁଛି, ଜମିରେ ପଡ଼ୁଛି, ତେଣୁ ବାଧ୍ୟ ହେଇକି ତୁମେ ଡାଳଟାକୁ ପଙ୍ଖିତେ ଚେଷ୍ଟା କରିବ ବା କାଟିତେ ଚେଷ୍ଟା କରିବ। କିନ୍ତୁ ସେଇଠି ଆମେ ଯଦି ଟିକେ ବୁଝିବା ଯେ ଗଛଟା ଅକ୍ସିଜେନ୍ ରହୁଛି ଏବଂ କାର୍ବନ୍ ଡାଇଅକ୍ସାଇଡ୍ ନେଉଛି, ତେଣୁ ବହୁତ କଥା ଆମର ଯେଉଁ ସଂକୀର୍ଣ୍ଣତା ମନୋଭାବ ଅଛି ସେ କଥାକୁ ଯଦି ଆମେ ଅଡ଼ି ବସିବା, ତାହେଲେ ଆମେ ଗଛର ଯତ୍ନ ନେଇପାରିବା ନା। ଆମ ବାଡ଼ିରେ ଥିବା ଗଛକୁ ବି ଆମକୁ କାଟିବାକୁ ହବ, ସେଟା କିନ୍ତୁ ଠିକ୍ କଥା ନୁହେଁ। ଗଛକୁ ନିଶ୍ଚୟ ବଞ୍ଚେଇବାର ଅଛି। ହଁ, ଗୋଟେ ଗୋଟେ ପୁରୁଣା ଗଛ ଯେଉଁଥିରେ ଯେଉଁଟା ଆମକୁ ଜଣାପଡ଼ୁଛି ଯେ ପବନ ହେଲେ ବା ଝଡ଼ ବାତ୍ୟା ହେଲେ ପଡ଼ିଯିବାର ଭୟ ଅଛି, ଏପଟେ ରାସ୍ତାରେ ଅସୁବିଧା କରୁଛି, ସେଠି କମସେ କମ୍ ବ୍ୟବସ୍ଥା, ଯେମିତି ଆମର ମ୍ୟୁନିସିପାଲିଟି ହେଲା, ଏନ୍ଏସ୍ସି ହେଲା ବା ପଞ୍ଚାୟତ ହେଲା, ସେମାନେ ତାଙ୍କର ଯାହା ଦେଖିକି କରିବେ, କିନ୍ତୁ ତା ପ୍ରତିବଦଳରେ ଆମକୁ 10-12 ଗଛ ନିଶ୍ଚିତ ଭାବରେ ଆଉ ସଂଖ୍ୟାରେ ନାହିଁ, ବିଭିନ୍ନ ଆଳରେ ଯେଉଁଠି ଆମେ ଦେଖୁଛେ ଜାଗା ସେଠି ଗଛ ନିର୍ଘାତ ଲଗେଇବାର ଅଛି। ଆଉ ଆମେ ଯେଉଁ ଜୁନ୍ ମାସରେ ଜୁଲାଇ ମାସରେ ଲଗୁଥିଲେ, ଏବେ ଅଗଷ୍ଟ ବି ଦେଖାହଉଛି ଗଛ ଲଗେଇଲେ ବି
1: ବଞ୍ଚିଯିବ। ବର୍ଷା ଦିନରେ ଯେମିତି ଗଛଟା ବଞ୍ଚିବା ଦରକାର, ଖରାଦିନ ବି ଗଛ ବଞ୍ଚିବନି, କିନ୍ତୁ ତାର ଯତ୍ନ ନେବାଟା ସେତେବେଳେ ସମ୍ଭବ ହୁଏନି ପାଣି ପାଇଁ।
0: ତାପରେ ଜାତୀୟ ମିଶନ ଯୋଉ ଚାଲିଛି ସେଥିରେ ବି ବିଭିନ୍ନ ଆମର ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ବିଭାଗ ସେମାନେ ଗଛ ସ୍କୁଲ କଲେଜ ୟୁନିଭର୍ସିଟି ଚାରିଆଡ଼େ ଦେଉଛନ୍ତି, ବହୁତ ସଂଖ୍ୟାରେ ଦେଉଛନ୍ତି ଗଛ, ଭଲ ଗଛ ବି, ମାନେ ଔଷଧୀୟ ବୃକ୍ଷ ବି, ଯେମିତି ଆମର ହେଲା ଗଙ୍ଗ ଶିଉଳି ଗଛ ହେଲା, ବଉଳ ଗଛ ହେଲା, ସେଗୁଡ଼ା ତ ସବୁ ଅର୍ଜୁନ ଗଛ ହେଲା, ଏଗୁଡ଼ାକ ଦେଉଛନ୍ତି, ସେଗୁଡ଼ାକ ଆମେ ପ୍ରଚୁର ମାତ୍ରାରେ ଲଗେଇବା। ଆଉ ଅନେକ ଲୋକଙ୍କର ମୁଁ ଦେଖୁଛି ବର୍ତ୍ତମାନ ଗୋଟେ ରହିଛି ଯେ ଆମକୁ ସବୁଜ ଘାସ ଗଛ ଆମେ ପରିଷ୍କାର କରିଦେଇକି ସେଠି କଂକ୍ରିଟ ବା ଯାହା ହେଲେ ପକେଇ ଦେଇତେ ଖୁଜୁଛେ ଯେ ପରିଷ୍କାର ରହିବ, କିନ୍ତୁ ଗଛ ବା ଘାସ ବି ଯଦି ହେଲା ତାହେଲେ ଘାସର ବି ଶକ୍ତି ଅଛି ଅକ୍ସିଜେନ୍ ଦେବା ପାଇଁ, କାରଣ ତାର ବି ପତ୍ର ଅଛି, ଘାସର ପତ୍ର ଅଛି ନା। ତେଣୁ ବଡ଼ ପଡ଼ିଆ ଗୋଟେ ସବୁଜ ପଡ଼ିଆ, ସିଏ ଆମକୁ ବହୁତ ପ୍ରକାର ସେବା ଦେଉଛି, ତା ସହିତ ଆମର ମାଟିକୁ ଜାବୁଡ଼ି ଧରିକି ରହୁଛି, ତେଣୁ ପରିଷ୍କାର କରିବାରେ ତାକୁ ନାଢ଼ା କରିଦେଇକି ସେଥିରେ କଂକ୍ରିଟ ଢାଳିବାର କୌଣସି ଜଷ୍ଟିଫିକେସନ ନାହିଁ, ତାକୁ ଟିକେ ନିହାତି ଭାବରେ ଆମେ ଚିନ୍ତା କରିବା, ସ୍କୁଲ କଲେଜ ଅନୁଷ୍ଠାନ ଯେଉଁଠି ହେଲେ ବି। ଆଉ ପ୍ରାୟ ଦେଖିବ ବର୍ତ୍ତମାନ ଯେଉଁମାନେ ଟିକେ ପଇସା ପତ୍ର ଯେଉଁମାନଙ୍କର ହେଇଯାଇଛି ସେମାନେ ପୁରା ଚାକଚକ୍ୟ ବା ଭାବୁଛନ୍ତି ହଠାତ୍ ଆମର ସିଙ୍ଗାପୁର ବା ଦୁବାଇ ହେଇଗଲା, ଦୁବାଇରେ ତାଙ୍କର ବର୍ଷା ହୁଏନି ସେଟା ଅଲଗା କଥା, ଆମର ଏଠି ବର୍ଷା ହେଉଛି, ମୌସୁମୀ ଜଳବାୟୁ ଅଛି, ଆମେ କିଳାଇ ଗଛ ପତ୍ରକୁ ନଷ୍ଟ କରିଦେବା। ବର୍ତ୍ତମାନ ସୁଦ୍ଧା ବି ଆମର ଯେତିକି ସବୁଜ ସବୁଜିମା ରହିଛି ତାକୁ ଆମେ ଯଦି ଠିକ୍ ଭାବରେ ଜଗାରଖା କରିବା, ପରିଷ୍କାର ପରିଚ୍ଛନ୍ନ ହେବା ପାଇଁ ମନା କରାହଉନି, ପରିଷ୍କାର ରହିବା, କିନ୍ତୁ ତା ମାନେ ନୁହେଁ ଯେ ମାଟିକୁ ଚାଞ୍ଚିକି ବା ଗଛ ପତ୍ର ସବୁ କାଟି କୁଟାକି ନଷ୍ଟ କରିଦେବା। ଅନାବନା ଗଛ ଯାହାକୁ ଆମେ କହୁଛେ, ଆମର ଆୟୁର୍ବେଦର ରହିଛି କୌଣସି ଗଛ ଅନାବନା ନୁହେଁ, ଯେକୌଣସି ଗଛର ଆମେ ତାର ଉପକାର ବିଷୟରେ ଆମେ ଜାଣିନେ, ଅପକାରିତା ରହିପାରେ କିନ୍ତୁ ଉପକାରିତା ସବୁ ଗଛରେ ରହିଛି, ତେଣୁ ଆମେ ଅନାବନା କହିପାରିବାନି, ଯେଉଁଟା ଆମର ନିଶ୍ଚିତ ଭାବରେ ପରିଷ୍କାର କରିବା ଦରକାର ସେଟା ଅଲଗା କଥା, ନହେଲେ ସାପ ରହିଯିବ ଲୋକ କହୁଛନ୍ତି, ଆରେ ବାବୁ ଆମେ ବସୁଧୈବ କୁଟୁମ୍ବକଙ୍କୁ କହୁଛେ, ସାପ ରହିବ, ପିମ୍ପୁଡ଼ି ରହିବ, ଜନ୍ଦା ରହିବେ, ସମସ୍ତେ ରହିବେ। ଆମେ ଦେଖୁନୁ ଆମେ ଅନେକ କହି ଯେ କୁଆ ବସାରେ କୋଇଲି ଅଣ୍ଡା ଦିଏ, ତ କୁଆ ସଂଖ୍ୟା ତ କମିଗଲାଣି, କୁଆ ବସା କଲେ ସିନା କୋଇଲି ଅଣ୍ଡା ଦବ, ତ କୋଇଲି ସଂଖ୍ୟା ବି ସେଇଥିରେ କମିଗଲାଣି। କୋଇଲି ଦେଖିବ ରବିବାର ଯେଉଁ ଶବ୍ଦଟା ହୁଏ, ଆଗ ଅପେକ୍ଷା ଆମେ ସ୍କୁଲରେ ପଢ଼ୁଥିଲା ବେଳେ ଯେଉଁ ଭୋର ଭୋର ଶବ୍ଦ ହେଉଥିଲା କି ଖରାବେଳେ ଶବ୍ଦ ହେଉଥିଲା, ଖରାଦିନ ମାନଙ୍କରେ କୋଇଲି ରବିବାର କେଡ଼େ ସୁନ୍ଦର ତାର ଶବ୍ଦ, ସିଏ କମିଗଲାଣି, କାରଣ ଆମେ କୁଆ ସଂଖ୍ୟା କମିଲା ବେଳକୁ କୋଇଲି ବି ସଂଖ୍ୟା କମିଯିବ, ସେ ଅଣ୍ଡା ଦବ କୋଉଠି, ବା ଅଣ୍ଡାକୁ ଯେଉଁ ଉଷ୍ମେଇବାର ଯେଉଁ କାମଟା ସେ ଭାରଟା ନିଏ କୁଆ, କୋଇଲି ବସେନି ଅଣ୍ଡା ଉପରେ, ତା ଅଣ୍ଡାଟା ଦେଇଦିଏ କୁଆ ବସାରେ ଏବଂ କୁଆ ତାର ଫୁଟାଏ, କିନ୍ତୁ କୋଇଲି ଯାଇକି ଠିକ୍ ସେଇ ମା କୋଇଲି ସାଙ୍ଗରେ ମିଶେ। ବହୁତ ସୁନ୍ଦର କଥା ଅଛି ଆମର ସାହିତ୍ୟରେ ବି, ସେତେବେଳେ ଛୋଟ ଥିଲାବେଳେ ଆମେ ପଢ଼ିଛୁ। ପ୍ରଥମ କଥା ହେଲା ଆମର ପ୍ରାଧାନ୍ୟ ଦେବା କଥା ଯେ ଶିକ୍ଷା ସ୍ୱାସ୍ଥ୍ୟ, ଏପଟେ ଆମର ଚାଷବାସ, ଏପଟେ ପରିବେଶ, ଏସବୁ କଥା ନେଇକି ଅନେକ କଥା ଆମକୁ ବୁଝିବାର ଅଛି। ଆଉ ୟା ଭିତରେ ଆମେ ଖବରକାଗଜରେ ବି ଦେଖିଲୁଣି ଆଉ ବିଭିନ୍ନ ଆମର ଗଣମାଧ୍ୟମରେ ବି ଦେଖିଲୁଣି, ବହୁ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଉଛି ହଠାତ୍, ବିଛଣାରେ ଯେଉଁମାନେ ବାହାରେ ଶୋଉଛନ୍ତି, ପିଣ୍ଡାରେ ଶୋଉଛନ୍ତି, ବର୍ଷା ଦିନ ଅନେକ ଭାଇ ଭଉଣୀ ଆମର ପିଣ୍ଡାରେ ଶୁଅନ୍ତି, ଆଜି ନୁହେଁ ସେ ବହୁତ ଆଗରୁ, କିନ୍ତୁ ପିଣ୍ଡାରେ ଶୋଇକି ମଶାରି ଟାଙ୍ଗିଥିଲେ ମଧ୍ୟ ଆମେ ଟିକେ ବିଛଣା ଶୋଇବା ଆଗରୁ ଟିକେ ବିଛଣାକୁ ଦେଖିବା, ଝାଡ଼ିବା, ଦେଖିବା। ଆଉ ଏଇ ଆମର ମୟୂରଭଞ୍ଜରେ ନିକଟ ଆମର ଏଇ ଯେଉଁ 12 ମାଇଲ୍ରେ ସେଦିନ ମୁଁ ଦେଖୁଥିଲି, ମାନେ ବିଛଣାରେ ରହିଛି ସେ ଚିଠି ସାପ, ସିଏ ବି ଜାଣିବି ପାରିନାହାନ୍ତି, ତାପରେ ଯେତେବେଳେ ଦେହ ସବୁଜ ହେଇଗଲା ତାପରେ ଘର ଲୋକ ଯାଇକି ବିଛଣା ଛାଡ଼ିଲାକୁ ଚିଠି ସାପ ସେଠୁ ବାହାରିଲା, ତାପରେ ଦେଖିଲାକୁ ଅବସ୍ଥା ସଂକଟାପନ୍ନ, 12 ମାଇଲ୍ ହସ୍ପିଟାଲ, ତାପରେ ବାରିପଦା ହସ୍ପିଟାଲ, ସେତକୁ ଶେଷ। ତା ବାଦ ଆହୁରି ରହିଛି ଗୋଟେ କଥା ଆମର ମୟୂରଭଞ୍ଜ ଜିଲ୍ଲାରେ, କିଶ ଚାରିଆଡ଼େ ବର୍ତ୍ତମାନ

0: ଅନ୍ଧବିଶ୍ୱାସ ଲୋକଙ୍କ ପାଖରେ ରହିଛି ଯେ ଝଡ଼ା ପଙ୍ଖାର ବ୍ୟବସ୍ଥାରେ ସାପର ବିଷ ମଣିଷ ଦେହରୁ ଚାଲିଯାଏ, କିନ୍ତୁ ଆମରି ଏଇ ବାରିପଦା ଆକାଶବାଣୀରେ ବିଭିନ୍ନ ବିଶେଷ ବିଜ୍ଞାନୀ ସିଏ ନିଜେ କହିଛନ୍ତି ସ୍ଥଳଭାଗରେ ଯେତେ ସାପ ଅଛନ୍ତି ତାର 80% ହେଉଛନ୍ତି ବିଷବିହୀନ, 20% ହେଉଛନ୍ତି ବିଷଧର। ଯୋଉ 80% ସାପ ଆମକୁ ଯଦି ବିଷ ନଥାଏ ସିଏ ଯଦି କାମୁଡ଼େ ତାକୁ ଗୁଣିଆ ତ ନିଶ୍ଚୟ ଭଲ କରିବ, କାରଣ ତାର ବିଷ ନାହିଁ ଗଲା। ବାକି ଯୋଉ 20% ସାପର ବିଷ ଥାଏ ସିଏ ସବୁବେଳେ ଯେତେ ଥର କାମୁଡ଼େ ମଣିଷକୁ ବା ଅନ୍ୟ ପଶୁକୁ ପକ୍ଷୀକୁ ପ୍ରାଣୀକୁ ଯାହାକୁ କାମୁଡ଼େ ପ୍ରତ୍ୟେକ କାମୁଡ଼ାରେ ସେ ବିଷ ଛାଡ଼ି ନଥାଏ। ସେ କେତେବେଳେ ଛାଡ଼େ ନା 20% ବା 20% ବାଇଟ୍ରେ ଥାଏ ବିଷ, ଆଉ 80% ବିଷ ନଥାଏ। ତେଣୁ ଯୋଉ 80% ବାଇଟ୍ରେ ବିଷ ଛାଡ଼ି ନଥାଏ ସାପ ସେଟା ବି ଗୁଣିଆ ବଚେଇ ଦବ। ତେଣୁ ଗୁଣିଆ ଉପରେ ଆମର ଆସ୍ଥା ରଖନ୍ତୁ ନାହିଁ, ସେଟା ଆମେ ସିଧାସଳଖ ନ କହିକି ଆମେ କହିବା ଯେ ନିଶ୍ଚିତ ଭାବରେ ହସ୍ପିଟାଲରେ ପହଞ୍ଚାନ୍ତୁ। ଆଣ୍ଟିଭେନମ୍ ଯାଉ ଯୋଉଠି ବିଷଧର ସାପ କାମୁଡ଼ିବ ଲୋକକୁ ଛୁଆକୁ ବା ଯାହାକୁ ବି ହଉ ପ୍ରାଣୀକୁ ତାକୁ ଆଣ୍ଟିଭେନମ୍ ଦବା ଦରକାର, ଅର୍ଥାତ୍ ବିଷ ଅର୍ଥାତ୍ ସେଇ ସାପ ବିଷରେ ତିଆରି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ ଏବଂ ସେଟା ପ୍ରଚୁର ପରିମାଣରେ ବର୍ତ୍ତମାନ ଯେତିକି ମାନେ ଯଥେଷ୍ଟ ପରିମାଣରେ ବର୍ତ୍ତମାନ ମେଡିକାଲ ମାନଙ୍କରେ ମିଳୁଛି ଏବଂ ସେମାନେ ପରୀକ୍ଷା କରିଦିଅନ୍ତି ରକ୍ତ ଏବଂ ବହୁତ ଅଳ୍ପ ସମୟ ଭିତରେ ପରୀକ୍ଷା ନିରୀକ୍ଷା କରିକି ସେମାନେ ଜାଣିପାରିବେ ଦେହରେ ପ୍ରକୃତରେ ବିଷ ଯାଇଛି ନା ନାହିଁ। ବହୁତ ପ୍ରକାର ପୁଣି ବିଷ ଅଛି, ସାପ ପୁଣି ବିଭିନ୍ନ ପ୍ରକାରର, ଠିକ ଯେମିତି ସ୍ଥଳଭାଗର ସାପ କଥା ସେ କହିଥିଲେ ଏବେ ବି ରେକର୍ଡରେ ଥିବ ବୋଧେ ମୁଁ ଅନୁମାନ କରୁଛି, ଜଳଭାଗରେ କିନ୍ତୁ ତାର ଉଲ୍ଟା, ଜଳଭାଗରେ 80% ସାପଙ୍କର ବିଷ ଥାଏ, 20% ସାପଙ୍କର ବିଷ ନଥାଏ। ତେଣୁ ଜଳରେ ଯୋଉ ସାପ ଯଦି କାହାକୁ ଦଂଶନ କଲା ତାହେଲେ ସେଟା ଆହୁରି ସାଙ୍ଘାତିକ ଏବଂ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ପହଞ୍ଚିବା ଦରକାର। ତେଣୁ ଗୁଣିଆ ଗାରେଡ଼ି ଅଝା ଇଏ ଶିଖୁଛି ବା ସିଏ ଜାଣିଛି ବିଲକୁଲ ତା ଉପରେ ବିଶ୍ୱାସ କରୁନି, ଆଗେ ଡାକ୍ତରୀ ପରୀକ୍ଷା କରିକି ବା ଡାକ୍ତରଖାନାରେ ନିଶ୍ଚୟ ପହଞ୍ଚାନ୍ତୁ। ଆମର ଯଥେଷ୍ଟ ପରିମାଣରେ ବା ଯଥେଷ୍ଟ ଜାଗାରେ ବର୍ତ୍ତମାନ PHC CHC ଗଭର୍ଣ୍ଣମେଣ୍ଟର
1: ସ୍ୱାସ୍ଥ୍ୟକେନ୍ଦ୍ର ଉପକେନ୍ଦ୍ର ଇତ୍ୟାଦି ସବୁ ହେଇଛି, ତେଣୁ ଯୋଉଠି ଚିକିତ୍ସା ସୁବିଧା ଉପଲବ୍ଧ ନାହିଁ ସେମାନେ ଉପରକୁ ପୁଣି ପଠେଇବେ
0: ଏବଂ ଗାଡ଼ି ଫାଡ଼ିର ବ୍ୟବସ୍ଥା ଅଛି, ଆମ୍ବୁଲାନ୍ସର ବ୍ୟବସ୍ଥା ଅଛି। ତେଣୁ ଆମେ ଯଦି ଗୁଣିଗାରେଡ଼ିକୁ ବିଶ୍ୱାସ କରିକି ରହିଯିବା ତାହେଲେ ସଙ୍କଟାପନ୍ନ ହେବ ଅବସ୍ଥା ଏବଂ ଅକାରଣରେ ଜୀବନ ଚାଲିଯିବାର ବା ଜୀବନ ହାନି ହଉଛି ଆମର ମୟୂରଭଞ୍ଜ ଜିଲ୍ଲାରେ।
1: ହଉ ବଡ଼ ଭାଇ ଗୀତ ଶୁଣିବା ଆସ।
0: ହଉ।

0: ଆଜି କୋଉ କୋଉ ବହୁତ କଥା ଆଲୋଚନା କଲେ ବୁଝିଲ ନା, ଆଉ କଥା ହଉଛି କିସ, ଯେହେତୁ ଆମେ ଶିକ୍ଷା ଗମନାଗମନ ଆମର ସ୍ୱାସ୍ଥ୍ୟ ଆମର ଗୃହପାଳିତ ପ୍ରାଣୀମାନଙ୍କର କଥା ମୃତ୍ତିକା ସଂରକ୍ଷଣ କଥା ଜଙ୍ଗଲ ବିଭାଗ କଥା କୋଉ ବିଭାଗ କଥା ଆମେ ଯେ କଥା ନ ହେଇପାରିବା ସେକଥା ନାହିଁ। ଆମେ ମୟୂରଭଞ୍ଜର ସବୁ ଅଞ୍ଚଳକୁ ବୁଲି ଯାଇଛେ, 26 ଯାକ ବ୍ଲକ ଦେଖିଛେ। ତଥାପି ଆମର ଭାଇମାନଙ୍କୁ କହିବା କଥା, ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବା କଥା ଯେ ଆମର କାର୍ଯ୍ୟକ୍ରମରେ ଆପଣ ଯଦି କୌଣସି ଦିଗ ପ୍ରତି ଆଉ ଭାବୁଛନ୍ତି ଯେ ଆମେ ପହଞ୍ଚି ପାରୁନୁ ବା ଆମେ ସେ କଥା ଆଲୋଚନା କରୁନୁ ଉତ୍ଥାପନ କରୁନୁ, ତାହେଲେ ଆମକୁ ଦ୍ୱିଧାଡ଼ିରେ ଲେଖନ୍ତୁ। ଆଉ ଆମେ ଯେଉଁ କାର୍ଯ୍ୟକ୍ରମ କରୁଛୁ ତା ଉପରେ ବି ମତାମତ ଦେଇକି ଆପଣ ଧାଡ଼ିଏ ଦ୍ୱିଧାଡ଼ି ଆମ ପାଖକୁ ଲେଖିପାରିବେ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ

ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 8ଟା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଅନୁରାଗ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଲୋଚନା। ଆଲୋଚକ ଭୋଳାନାଥ ବାରିକ।

0: ଆଲୋଚନା ଆଧ୍ୟାତ୍ମିକବାଦ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଆଜ୍ଞା, କଥାରେ ଅଛି, କାଳର ବଶୟେ ଜଗତ, ପ୍ରାଣୀ ଏ କାଳର ଆୟତ। ପ୍ରାଣୀ କହିଲେ ଏଇ ମଣିଷ ପ୍ରାଣୀଟିକୁ।
5: ସମାଜର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଲୋକମାନଙ୍କର ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗିଛି। ପୂର୍ବରୁ ଆଧ୍ୟାତ୍ମିକତା କହିଲେ ଜପ, ଧ୍ୟାନ, ତପ, ଯଜ୍ଞ, ଦାନ, ସ୍ନାନ, ତୀର୍ଥସେବନ ଆଦିକୁ ବୁଝାଉଥିଲା। ଲୋକେ ଏ ସମସ୍ତର ପାଳନ ସଙ୍ଗେ ସଙ୍ଗେ ଗୀତା, ରାମାୟଣ, ଭାଗବତ ଆଦିର ପଠନ ପାଠନ ଦ୍ୱାରା ଜ୍ଞାନ ଓ ଭକ୍ତି ହାସଲ କରି ନିଜକୁ ଓ ଅନ୍ୟମାନଙ୍କୁ ମଧ୍ୟ ସୁବ୍ୟବସ୍ଥିତ ଭାବେ ରଖିପାରୁଥିଲେ। ସମୟର ପରିବର୍ତ୍ତନ ସଙ୍ଗେ ଆଧ୍ୟାତ୍ମିକର ପରିଭାଷା ମଧ୍ୟ ବଦଳିବାକୁ ଲାଗିଲା। ପ୍ରତିଯୋଗିତା ମନୋଭାବ ନେଇ ଅନ୍ଧ ଭାବେ ଦୌଡ଼ୁଥିବା ସମାଜରେ ମନୁଷ୍ୟଙ୍କ ପାଖରେ ଧର୍ମ ବା ଆଧ୍ୟାତ୍ମ ପାଇଁ ସମୟର ଅଭାବ ହେବାକୁ ଲାଗିଲା। ତେଣୁ ଲୋକେ କିଛି ଆଶ୍ରମରେ ଓ କିଛି ଗୁରୁଙ୍କ ସମ୍ପ୍ରଦାୟରେ ନିଜ ନାମ ଲେଖାଇ ଦେଇ ସେହି ସମ୍ପ୍ରଦାୟର ନିୟମକାନୁନ ଅନୁସାରେ କିଛି ଭଜନ, କିଛି ନାମଜପ ଇତ୍ୟାଦି କରିଦେଇ ନିଜକୁ ଆଧ୍ୟାତ୍ମବାଦୀ ବୋଲି ଭାବିବାକୁ ଲାଗିଲେ। ସିଦ୍ଧାନ୍ତବାଦର ଅନ୍ୟ ନାମ ହେଉଛି ଆଧ୍ୟାତ୍ମବାଦ। ବିନା ସିଦ୍ଧାନ୍ତରେ ବଞ୍ଚିବା ଜୀବନକୁ ଆଧ୍ୟାତ୍ମ ଜୀବନ ବୋଲି କୁହାଯାଇନପାରେ, କାରଣ ତାହା ନିଜର କିମ୍ବା ସମାଜର କୌଣସି ମଙ୍ଗଳ କରିପାରେ ନାହିଁ। ପ୍ରକୃତ ଆଧ୍ୟାତ୍ମ ହେଉଛି ଗୁଣର ଶୁଦ୍ଧିକରଣ ଆଉ ହଂସବୃତ୍ତିର ବିକାଶ। 1500 ଶତାବ୍ଦୀର ପ୍ରସିଦ୍ଧ ସନ୍ଥ ମହାତ୍ମା କବୀର ଦାସଙ୍କ ମତରେ ଆଧ୍ୟାତ୍ମିକତାର ଲକ୍ଷଣ ହେଉଛି ଗ୍ରନ୍ଥ ପନ୍ଥ ସବ୍ ଜଗତ କେ ବାତ ବତାବତ ତିନ୍, ରାମ ହୃଦୟ ମନ ମେ ଦୟା ତନ ସେବା ମେ ଲିନ୍। ଅର୍ଥାତ୍ ଜଗତର ସମସ୍ତ ଶାସ୍ତ୍ର ଏବଂ ସବୁ ମତବାଦ ଆଧ୍ୟାତ୍ମିକତାର ଲକ୍ଷଣ ତିନିଟି ବୋଲି କହିଛନ୍ତି। ଯେଉଁ ବ୍ୟକ୍ତିର ହୃଦୟରେ ଈଶ୍ୱର ଚିନ୍ତନ, ମନରେ ଜୀବଜଗତ ପ୍ରତି ଦୟା ଏବଂ ଶରୀର ପରର ସେବାରେ ତତ୍ପର ରହିଥାଏ, ସେହି ପ୍ରକୃତରେ ଧାର୍ମିକ ବା ଆଧ୍ୟାତ୍ମବାଦୀ ଅଟନ୍ତି। ଆଧ୍ୟାତ୍ମିକବାଦ କହିଲେ ବୁଝାଏ ଅଧି ଆତ୍ମିକ ବାଦ, ଅର୍ଥାତ୍ ବିଶେଷ ଭାବରେ ଆତ୍ମିକ ଚେତନାର ଜାଗରଣ, ପରିଶୋଧନ ଏବଂ ଚେତନାର ବିକାଶକୁ। ସାଧାରଣତଃ ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଜୀବନ ଓ ଭୌତିକ ଜୀବନ ସମ୍ବନ୍ଧରେ ଏକ ବିରୋଧାଭାସ ପରିଲକ୍ଷିତ ହୁଏ। ଧାର୍ମିକ ଲୋକମାନେ ଭୌତିକ ସଂସାରକୁ ମାୟା ରୂପ ବୋଲି ଅବହିତ କରିଥାନ୍ତି ଏବଂ ଆତ୍ମିକ ପତନର ମୂଳ କାରଣ ବୋଲି ଭାବି ନେଇଥାନ୍ତି। ତେଣୁ ସଂସାରରୁ ବିମୁଖ ହୋଇ ଏକାକୀ ଜୀବନଯାପନକୁ ସତ୍ୟ ବୋଲି ଭାବି ନେଇଥାନ୍ତି। ମାତ୍ର ଏହି ଦୃଷ୍ଟିକୋଣକୁ ଠିକ୍ ବୋଲି ମନେ କରାଯାଇନପାରେ। ସଂସାରରୁ ବିମୁଖ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଅକୃତକାର୍ଯ୍ୟ ହେଉଥିବାର ଦେଖିବାକୁ ମିଳେ। ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ହିଁ ଜୀବନରେ ପୂର୍ଣ୍ଣତା ମିଳିଥାଏ, ସାଂସାରିକ କର୍ମ ସମ୍ପାଦନରେ ବୁଦ୍ଧିମତା ଏବଂ ଆଧ୍ୟାତ୍ମିକ ଜ୍ଞାନ, ଏ ଦୁଇଟି ମଧ୍ୟରେ ଅନେକ ଫରକ ଅଛି। ଆଧ୍ୟାତ୍ମିକ ଜ୍ଞାନ ମାନବର ଚରିତ୍ରକୁ ବଦଳାଇ ଦିଏ, ଆତ୍ମାର ବିକାଶ କରେ ଏବଂ ଅସ୍ତବ୍ୟସ୍ତ ସାମାଜିକ ଜୀବନକୁ ଶୃଙ୍ଖଳିତ କରିଦେଇଥାଏ। ଯଦୃଚ୍ଛା ସାଂସାରିକ ଆଚରଣକୁ ଆଖିବୁଜି ଗ୍ରହଣ କରିନେବା ଆଧ୍ୟାତ୍ମିକବାଦ ନୁହେଁ। ସଂସାରର ଅଧିକାଂଶ ଲୋକ ଉଦ୍ଦେଶ୍ୟହୀନ ରୂପେ ବିଚାରହୀନ ଜୀବନ ଅତିବାହିତ କରିଥାନ୍ତି, କିନ୍ତୁ ଯେଉଁମାନେ ନିଜର ଜୀବନକୁ ଉତ୍ତମ ବିଚାରର ଅନୁରୂପ ଗଢ଼ି ନିଅନ୍ତି ସେହିମାନେ ହିଁ ଉତ୍ତମ ଲକ୍ଷ୍ୟକୁ ପ୍ରାପ୍ତ ହୋଇଥାନ୍ତି। ମନୁଷ୍ୟ ଜୀବନର ଭଲମନ୍ଦ ତାର ନିଜ ବିଚାରର ଅନୁରୂପ ଗଢ଼ି ହୋଇଯାଏ। କର୍ମର ପ୍ରାରମ୍ଭିକ ରୂପେ ହେଉଛି ତାର ବିଚାର, ଅତେବ ବିଚାର ହିଁ ଚରିତ୍ର ଓ ଆଚରଣର ନିର୍ମାଣ କରେ। ଯାହାର ବିଚାର ଶ୍ରେଷ୍ଠ, ପବିତ୍ର, ଧାର୍ମିକତାପୂର୍ଣ୍ଣ, ତାର ଆଚରଣ ମଧ୍ୟ ପବିତ୍ର ହେବ ଏବଂ ଏହି ପବିତ୍ରତା ମନୁଷ୍ୟକୁ ଶ୍ରେଷ୍ଠ ବନେଇ ଦିଏ, ଉନ୍ନତ କରିଦିଏ।

ତେଣୁ ମନୁଷ୍ୟର ଚିନ୍ତନ କର୍ମ ସୃଷ୍ଟି କରେ ଏବଂ କର୍ମ ଭାଗ୍ୟ ନିର୍ମାଣ କରେ। ପବିତ୍ର ଚିନ୍ତନ ଆଉ ଶୁଦ୍ଧ ଆଚରଣ ହିଁ ପ୍ରକୃତରେ ଆଧ୍ୟାତ୍ମବାଦ ଅଟେ। ମନୁଷ୍ୟ ଜୀବନର ଦୁଇଟି ପାଖ ଅଛି, ସତ୍ ଅର୍ଥାତ୍ ନିର୍ମାଣର କ୍ଷେତ୍ର, ଅସତ୍ ଅର୍ଥାତ୍ ନିଷେଧାତ୍ମକ ପାର୍ଶ୍ୱ। ଏହି ସତ୍ ଆଚରଣ ବା ସଦାଚାର ପାଳନର ନାମ ହିଁ ଧାର୍ମିକ ଜୀବନ ବା ଆଧ୍ୟାତ୍ମିକ ବାଦ ବୋଲି ଅବହିତ। ଆଧ୍ୟାତ୍ମବାଦ ବ୍ୟକ୍ତିଗତ ଜୀବନରୁ ଆରମ୍ଭ ହୁଏ, ପରେ ତାହା ପାରିବାରିକ ଏବଂ ସାମାଜିକ ଜୀବନକୁ ପ୍ରଭାବିତ କରିଥାଏ। ଭାବନାତ୍ମକ ଶୁଦ୍ଧତା ପାଇଁ କେବଳ ବିଚାର ଜଗତରେ ନିଜର ଉନ୍ନତିର ପ୍ରବୃତ୍ତି ରଖିବା ଯଥେଷ୍ଟ ନୁହେଁ। ନିଜର ଖାଦ୍ୟପେୟ ପୋଷାକପତ୍ର ସହିତ ପାଖ ପଡ଼ୋଶୀଙ୍କ ଜୀବନ ଉପରେ ମଧ୍ୟ ବିଚାର କରିବାକୁ ହେବ। ବ୍ୟକ୍ତିର କଲ୍ୟାଣର କ୍ଷେତ୍ର ତାର ମନ, ବାଣୀ ଓ ଶରୀର ମଧ୍ୟରେ ସୀମିତ ନୁହେଁ, ତାର ସାମାଜିକ ପାର୍ଶ୍ୱ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ନିମ୍ନସ୍ତରର ବିଚାରକୁ ଉଚ୍ଚସ୍ତର କରିବା ହେଉଛି ମନର ଉନ୍ନତିକରଣ। ନୀତିଶାସ୍ତ୍ର ଓ ସମାଜଶାସ୍ତ୍ରରେ ଉର୍ଦ୍ଧ୍ୱପାତନ କ୍ରିୟାକୁ ଉନ୍ନତିକରଣ ବୋଲି କୁହାଯାଇଛି। ନିଜର ପ୍ରବୃତ୍ତି ଓ ଅଭ୍ୟାସକୁ ନିକୃଷ୍ଟତା ଠାରୁ ଅଲଗା କରି ପବିତ୍ର ଓ ଉପଯୋଗୀ ସ୍ତରକୁ ଉଠାଇବା ହେଉଛି ଆତ୍ମ ଉନ୍ନତି। ଏହି ହିତକାରୀ କାର୍ଯ୍ୟକୁ ନିଜର କିମ୍ବା ନିଜ ପରିବାର ମଧ୍ୟରେ ସୀମିତ ନ ରଖି ତାକୁ ଉଦାରତାପୂର୍ବକ ସମାଜର ହିତ ପାଇଁ ବିସ୍ତାର କରିବାକୁ କର୍ମଯୋଗ ବୋଲି କୁହାଯାଏ। କର୍ମଯୋଗ କେବଳ ବିଚାର ନୁହେଁ, ଉତ୍ତମ ବିଚାର ମଧ୍ୟ କ୍ରିୟାର ଅଭାବରେ ନିରର୍ଥକ ହୋଇଯାଏ। ତେଣୁ ଆଧ୍ୟାତ୍ମ କେବଳ ବିଚାର ରୂପେ ନୁହେଁ, ଶ୍ରେଷ୍ଠ କର୍ମ ରୂପେ ମଧ୍ୟ ଅଭିବ୍ୟକ୍ତ ହୋଇଥାଏ। ଏକ ଆଧ୍ୟାତ୍ମିକବାଦୀର ପରିଚୟ ତାର କର୍ମରେ ପରିଲକ୍ଷିତ ହୁଏ। ଶ୍ରେଷ୍ଠ କର୍ମକୁ ଜାଣିବାକୁ ହେଲେ ନୀତିଶାସ୍ତ୍ର ଓ ସମାଜଶାସ୍ତ୍ର ଜ୍ଞାନ ମଧ୍ୟ ଜାଣିବା ଆବଶ୍ୟକ। ଏକ ସୁସ୍ଥ ଏବଂ ଶୃଙ୍ଖଳିତ ସମାଜ ଗଠନର ପରିକଳ୍ପନାରେ ଆଧ୍ୟାତ୍ମ ଜ୍ଞାନର ପରମ ଆବଶ୍ୟକତା ରହିଛି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଷୋଡ଼ଶ ଅଧ୍ୟାୟର 24ତମ ଶ୍ଳୋକରେ କହିଛନ୍ତି, ତସ୍ମାତ୍ ଶାସ୍ତ୍ର ପ୍ରମାଣମ୍ ତେ କାର୍ଯ୍ୟା କାର୍ଯ୍ୟ ବ୍ୟବସ୍ଥିତୌ ଜ୍ଞାନ୍ତା ଶାସ୍ତ୍ର ବିଧାନୋକ୍ତମ୍ କର୍ମ କର୍ତ୍ତୁ ମିହର୍ଷି। ଅର୍ଥାତ୍ ହେ ଅର୍ଜୁନ, ତୁମ ପାଇଁ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ନିରୂପଣରେ ଶାସ୍ତ୍ର ହିଁ ପ୍ରମାଣସ୍ୱରୂପ ଅଟେ। ତେଣୁ ଏହାକୁ ଜାଣି ଇହଲୋକରେ ଶାସ୍ତ୍ରବିଧି ସମେତ କର୍ତ୍ତବ୍ୟ କର୍ମ କରିବା ଉଚିତ। ସୁଖ ସୁବିଧା ଓ ସାଂସାରିକ ବସ୍ତୁର ଉପଲବ୍ଧି, ପରିପୂର୍ଣ୍ଣ ସଫଳ ଜୀବନର ଇଚ୍ଛା ପ୍ରତ୍ୟେକ ମନୁଷ୍ୟର ମନ ମଧ୍ୟରେ ରହିଥାଏ। କେତେକ ଲୋକ ଏହି ସହଜ ଇଚ୍ଛାକୁ ଯଥାର୍ଥ ରୂପରେ ସାକାର କରିପାରନ୍ତି ତାହା ବିଚାରଯୋଗ୍ୟ। ସମଗ୍ର ସଫଳତା ପାଇଁ ଉପଲବ୍ଧିର ସଙ୍ଗେ ସଙ୍ଗେ ଶାନ୍ତି ଓ ଆନନ୍ଦର ରସ ମଧ୍ୟ ମିଶି ରହିଥିବା ଦରକାର। ଅନ୍ୟଥା ଆନ୍ତରିକ ଶାନ୍ତି ସନ୍ତୋଷ ବିହୀନ ସଫଳତା ଏକ ଦୁଃଖଦ ବିଡ଼ମ୍ବନାରେ ପରିଣତ ହୋଇଯାଏ। ଆଜିର ଧାଁଦୌଡ଼ ପରିପୂର୍ଣ୍ଣ ଜୀବନରେ ଏହିପରି ବ୍ୟାପକ ଭାବେ ଘଟିତ ହୋଇଚାଲିଛି। ଏଥିରେ ପ୍ରାୟ ସମସ୍ତେ ସୁଖ ସୁବିଧା ଏବଂ ସାଂସାରିକ ବସ୍ତୁ ପ୍ରାପ୍ତି ପାଇଁ ଆଖି ବନ୍ଦ କରି ଦୌଡ଼ିବାରେ ଲାଗିଛନ୍ତି। ସେମାନଙ୍କୁ ମିଳୁଛି କେବଳ ଅସନ୍ତୋଷ, ନିରାଶା ଏବଂ ବିରକ୍ତି। ଏହି ଆଖିବୁଜା ଦୌଡ଼ରେ ଗୋଟିଏ ଦିଗରେ ବ୍ୟକ୍ତିର ପାରିବାରିକ ଏବଂ ସାମାଜିକ ଜୀବନ ନଷ୍ଟଭ୍ରଷ୍ଟ ହେବା ସଙ୍ଗେ ଅନ୍ୟ ଦିଗରେ ନାନା ପ୍ରକାର ରୋଗ ଶୋକ ତାକୁ ଘେରି ନେଉଛି। ଏଥିରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି ଆଧ୍ୟାତ୍ମର ଆଶ୍ରୟ ନେଉଛି ସତ, କିନ୍ତୁ ଉଚିତ ମାର୍ଗଦର୍ଶନ ଅଭାବ ଯୋଗୁଁ ତାହା କେବଳ ମନୋରଞ୍ଜନରେ ପରିଣତ ହୋଇଯାଉଛି। ଆଦର୍ଶବିହୀନ ଜୀବନ ଅତ୍ୟନ୍ତ ବିଭ୍ରାନ୍ତିର ଗନ୍ତାଘର। ନା ତ ଏଥିରେ କୌଣସି ବିଶ୍ରାମସ୍ଥଳ ଅଛି, ନା ତ ରାସ୍ତା ଅଛି। ଏହିପରି ଜୀବନର ଅବସ୍ଥା ହେଉଛି ଶୋଇପଡ଼ିଥିବା ନାଉରୀର ନାଁରେ ବସି ଯାତ୍ରା କରିବା, କାରଣ ଜୀବନ ସାଗରରେ ତୋଫାନ ତ ସଦା ସକ୍ରିୟ। ଯଦି ଆଦର୍ଶ ନ ରୁହେ, ନୌକା ଡୁବିଯିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଚର୍ମଚକ୍ଷୁ ଦ୍ୱାରା ଦୃଶ୍ୟ ହେଉନଥିଲେ ମଧ୍ୟ ଆଦର୍ଶର ଶକ୍ତି ଅତୁଳନୀୟ। ଯେପର୍ଯ୍ୟନ୍ତ ଆଦର୍ଶ ବିଚାର ରୂପରେ ରହିଥାଏ, ତାର ଶକ୍ତି ପ୍ରଭାବ ଉତ୍ପାଦକ ହୋଇନଥାଏ। କିନ୍ତୁ ଯେତେବେଳେ ତାହା କୌଣସି ବ୍ୟକ୍ତିତ୍ୱ ବା ଆଚରଣରେ ସକ୍ରିୟ ରୂପ ଧାରଣ କରେ, ସେତେବେଳେ ତହିଁରୁ ବିରାଟ ଶକ୍ତି ଓ ତାହାର ମହତ୍ତ୍ୱ ପରିଣାମ ଉତ୍ପନ୍ନ ହୋଇଯାଏ। ସମୟର ମହିମା ଓ ମର୍ଯ୍ୟାଦାରେ ଜୀବନର ରହସ୍ୟ ସମାହିତ। ସମୟର ପ୍ରତ୍ୟେକ କ୍ଷଣ ବହୁମୂଲ୍ୟ ଅଟେ। କ୍ଷଣ କ୍ଷଣର ବିନ୍ଦୁକୁ ନେଇ ଗଠିତ ସମୟ ଏକ ଅନନ୍ତ ଧାରା, କାରଣ କୌଣସି କ୍ଷଣ ହିଁ ଆମକୁ ଦେଇଛି ଜୀବନ। ତେଣୁ ସେହି କ୍ଷଣର ସଦୁପଯୋଗରେ ହିଁ ବାସ୍ତବ ସାର୍ଥକତା ନିହିତ ରହିଛି। ସଚେତନ ବ୍ୟକ୍ତି ଏହାର ସଦୁପଯୋଗ କରିଥାନ୍ତି। ଆମେ ସାଧାରଣତଃ ଆତ୍ମଚେତନ ସମ୍ବନ୍ଧରେ ଅଚେତ ରହିଥାଉ, ତେଣୁ ଜୀବନକୁ ସଫଳ କରିବା ବଦଳରେ ଆହୁରି ନଷ୍ଟଭ୍ରଷ୍ଟ କରିଦେଇଥାଉ। ଆଧ୍ୟାତ୍ମିକତା ବିବେକକୁ ଜାଗ୍ରତ କରିଥାଏ, ଚେତନାକୁ ଉଚ୍ଚସ୍ତରରେ ପହଞ୍ଚାଇ ଦେଇଥାଏ। ଅସ୍ତବ୍ୟସ୍ତ ଜୀବନଶୈଳୀ ଏବଂ ନାକାରାତ୍ମକ

0: ଆତ୍ମକ ଅଭ୍ୟାସ ଆମକୁ ଦୁଃଖ ସୁଖ ଅଶାନ୍ତି ଆଡ଼କୁ ଟାଣି ନିଏ। କାଳର ନିୟମ ହେଉଛି ଅନବରତ ଆଉ ଅନନ୍ତର ପ୍ରବାହିତ ହେବା। ଆମେ ମଧ୍ୟ ସେହି ଧାରାରେ ପ୍ରଭାବିତ ହୋଇ ଚାଲିଛେ। ଏହି ସତ୍ୟକୁ ହୃଦୟଙ୍ଗମ କରି ଆମେ ନିଜର ସମୟର ସଦୁପଯୋଗ କରି ଆଧ୍ୟାତ୍ମର ରାସ୍ତାକୁ ଆପଣାଇ ନେଇ ଆତ୍ମିକ ଚେତନାର ଉନ୍ନତି ସଙ୍ଗେ ସଙ୍ଗେ ଦେଶ ଓ ସମାଜର ଉନ୍ନତିରେ ସହଯୋଗୀ ହୋଇପାରିବା।
1: ଶୁଣିଲେ ଆଲୋଚନା ଆଧ୍ୟାତ୍ମିକ ବାତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତ ଅତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ସପନ ବଣିକ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ।

ସୁନିଲ ଗୀତ ଅତୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆମେ କର୍ମ କରିବା ପାଇଁ ଏଠାକୁ ଆସିଛନ୍ତି। ତେବେ କର୍ମ ହେଉଛି ମନୁଷ୍ୟ ଜୀବନର ମୂଳ ଲକ୍ଷ୍ୟ। ମନୁଷ୍ୟ ଜୀବନ କର୍ମ ବହୁଳ, ଏଣୁ ଆମର ପୁରାଣ ଶାସ୍ତ୍ର ମାନଙ୍କରେ କର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। ଗୀତା କହିଲା କର୍ମଣ୍ୟେ ବାଧିକା ରସ୍ତେ ମା ଫଳେଷୁ କଦାଚନ। ଭାଗବତ କହିଲା ସମସ୍ତେ କର୍ମ ସେବା କର ହସି ବୋଲନ୍ତି ବେଣୁଧର। ଏଠୁ ଆପଣଙ୍କର ବିବେକାନନ୍ଦ କହୁଛନ୍ତି ୱାର୍କ ଇଜ୍ ୱର୍ସିପ୍। ସଭରକର କହିଲେ ନଲେଜ ୱିଦାଉଟ୍ ଆକ୍ସନ୍ ଇଜ୍ ଲେମ୍। ବିଭିନ୍ନ ପ୍ରକାର କର୍ମ ଅଛି, ତେବେ ମୁଖ୍ୟ କର୍ମ ହଉଛି ଦୁଇଟି କର୍ମ। ମତ ବଳରେ ଆମେ କହିଲେ

0: ang sari ko maya bobola losa ye huchi ma am ku taku ye poriharo koriba ku poribo
1: ସୁରାପାନ
0: କରିବା ଭାଗବତ ମୂଳ ଔଷଧ ପ୍ରେମ ଭକ୍ତି ଜଳ ଜ୍ଞାନ ଅରୁଆ ଚାଉଳ ମହାଭାରତ ହାଣ୍ଡି ଶୁଣ୍ଡି ହେଉଛନ୍ତି ସ୍ୱୟଂ ବ୍ୟାସଦେବ ତିଆରି କଲେ ଭଗବାନଙ୍କର ନାମ ମଧ୍ୟ ଏ ମଧ୍ୟ କିଏ ପାନ କରିଥିଲେ
2: କିଛି

ଦେବର୍ଷୀ ନାରଦ ଇଏ ତିନି ଜଣ ଆକଣ୍ଠ ପାନ କରିଥିଲେ ନାମ ମଧ୍ୟ ଯଦି ଆମେ ସେ ନାମ ମଧ୍ୟ ପାନ କରିପାରିବା ଇଏ ମନୁଷ୍ୟ ଜନ୍ମ ସାର୍ଥକ ହବ ଆଉ ଗୋଟେ ମଧ୍ୟ ଜ୍ଞାନ ମଧ୍ୟ ଶିବ ସହିତା କହିଲା ଆଜି

ତ୍ରିକୁଟ ସନ୍ଧିରୁ ଅହର୍ନିଶି ଆଜି ସମଧାରା ଆକ୍ଷରଣ ହଉଛି। ଯଦି ଆମେ ପ୍ରାଣାୟମ ଯୋଗ ସାଧନ ବଳରେ ଆଜି ସେ ମଧ୍ୟକୁ ପାଳନ କରିପାରିବା, ଆଜି ଆମ ମନୁଷ୍ୟ ଜନ୍ମଟା କି ସଫଳ ହେଇଯିବ। ତୁଳସୀଦାସ ଗୋସ୍ୱାମୀ କହିଲେ ଆଉ ଗୋଟେ ମଦ, ତା ନା ବିଷୟା ମଦ। ହେଲା ପାଞ୍ଚ ପ୍ରକାର, ଆଜି ଧନ ମଦ, ତନ ମଦ, ରାଜ ମଦ, ବିଦ୍ୟା ମଦ।

ଧନମଦ ମୁଁ ବେଶୀ ଧନୀ ଆଜ୍ଞା ଇଏ ଧନମଦ କାହାର ଥିଲା ବଳି ପାତାଳଗାମୀ ହେଲା ଧନମଦ ଧନ ଅର୍ଥାତ ଶରୀର ମୁଁ ଦେଖିବା ପାଇଁ ସୁନ୍ଦର ଏମିତି ଶରୀର ବିଷୟରେ ଯାହାର ଆଜ୍ଞା ଅହଙ୍କାର ଥାଏ ଆଜ୍ଞା ତାର ମଧ୍ୟ ଧୂଳିସାତ ହୁଏ ଇଏ ଧନମଦ କାହାର ଥିଲା ରାଜା ଯଯାତିଙ୍କର ଏଣୁ ତାଙ୍କର ସର୍ବନାଶ ହେଲା ରାଜମଦ ପ୍ରଭୁତ୍ୱ ଶାସନ କରିବା କ୍ଷମତା ବିସ୍ତାର କରିବା ରାଜମଦ ଥିଲା କାହାର ରାବଣର ଏଣୁ ରାବଣ ସବଂଶ ମଲା ବିଦ୍ୟାମଦ ବିଦ୍ୟାମଦ ଥିଲା ଦେବଗୁରୁ ବୃହସ୍ପତିଙ୍କର ଏଣୁ ଶନିଙ୍କର କୋପ ଦୃଷ୍ଟିରେ ଅହଙ୍କାର ମୋଚନ ହୋଇଥିଲା ଅଭିମାନ ଅର୍ଥାତ ମୁଁ କାହାର ଭାବ ଥିଲା ମାନଗୋବିନ୍ଦ ଦୁର୍ଯ୍ୟୋଧନର ଏଣୁ କୁରୁ ବଂଶ ଧ୍ୱଂସ ହେଲା ବର୍ତ୍ତମାନ ସମାଜରେ ଯାହାର ପ୍ରଚଳନ ବେଶୀ ଏଣୁ କବୀର ଦାସ କହିଲେ ଆଜି ସାଚକେ ହୁଏ ଲାଠା ଝୋଟା ଜଗତ ପିତାୟା।

ବର୍ତ୍ତମାନ ଆପଣ ଯଦି ଗାଈ କ୍ଷୀର ନେଇ ଦ୍ଵାର ଦ୍ଵାର ବୁଲିବେ କେହି କିଣିବେ ନାହିଁ। ଯଦି ଆପଣ ବସିଥିବେ ଆଜ୍ଞା ଆପଣଙ୍କ ଗ୍ରାହକ ପହଞ୍ଚିଯିବେ ମଦ ଆଜ୍ଞା ବିକ୍ରି ହେଇଯିବ। ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ବର୍ତ୍ତମାନ ଅଛି, ମଦ, ଗଞ୍ଜେଇ, ଅଫିମ, ବ୍ରାଉନ ସୁଗାର, ହେରୋଇନ ଇତ୍ୟାଦି, ତାର ପ୍ରଚଳନ ବେଶୀ। ତାଦ୍ଵାରା ଆମର ଅନେକ କ୍ଷତି ହଉଛି କିନ୍ତୁ କେହି ଜାଣିପାରୁ ନାହାନ୍ତି। ଏଣୁ ଇଏ ମଦ୍ୟପାନ କଲେ ଆମର କଣ ଅସୁବିଧା ହୁଏ ସେ ସମ୍ପର୍କରେ ପୁରାଣର ଦୃଷ୍ଟାନ୍ତ ଅଛି। ଆଜି ପଣ୍ଡିତ ମଣ୍ଡଳୀ ମୋର ନ୍ୟାୟ ଧର।

0: ଧୀର ସ୍ଥିର ପଣ୍ଡିତ ପୁଣି କରିବେ ଶ୍ରବ ସତ୍ୟଯୁଗରେ କଲା ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ଆଜ୍ଞା ମର୍ତ୍ତପୁରକୁ ଦତ୍ତଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଗୁରୁକୁଳ ଆଶ୍ରମକୁ ଆସିଥିଲେ ସଞ୍ଜୀବନୀ ମନ୍ତ୍ର ଶିକ୍ଷା କରିବା ପାଇଁ। ସେତେବେଳେ ଦେବତାମାନେ ମର୍ତ୍ତପୁରକୁ ଆସୁଥିଲେ ବିଦ୍ୟା ଶିକ୍ଷା କରିବା ପାଇଁ, କାହିଁକି ମର୍ତ୍ତପୁରରେ ସେମିତି ବିଦ୍ୟା ଉନ୍ନତ
1: ଥିଲା
0: ଏବଂ ଜଣେ ଆଦର୍ଶ ଗୁରୁ ଥିଲେ। ପ୍ରକୃତରେ ଗୁରୁ କିଏ? ଗୁରୁ ଗୀତା କହିଲା ଆଜି ଗୁକାର

ଶେଷ ମାନେ ଗଛକୁ ମାରିବା ପାଇଁ ଆଜ୍ଞା ଚକ୍ରାନ୍ତ କଲେ। ଦିନକର ଘଟଣା ବର୍ଷା ଋତୁ ହେଇଛି, ଗଛ ଆଶ୍ରମର ଗାଈ ଗୋରୁ ମାନଙ୍କୁ ନେଇ ବନକୁ ଯାଇଛନ୍ତି ଚରେଇବା ପାଇଁ। ଜଣେ ଋଷି ବେଶୀ ରାକ୍ଷସ କଥାରେ ବିଶ୍ୱାସ ରଖି ଯାଇ ପହଞ୍ଚିଗଲେ ଆଜ୍ଞା ପର୍ବତ ଗୁମ୍ଫା ନିକଟ। ସେଠାରେ ରାକ୍ଷସ ମାନେ ସମସ୍ତେ ଲୁଚିକି ଥିଲେ, ଯେମିତି କଚ ପହଞ୍ଚିଲେ ତାକୁ ସମସ୍ତେ ଆକ୍ରମଣ କରି ଆଜ୍ଞା କଚକୁ ହତ୍ୟା କଲେ। ତାପରେ

0: ଥିଲେ
1: ସଞ୍ଜୀବନୀ ମନ୍ତ୍ର ନଉଥିଲା, ତାପରେ କଣ କଲେ ତା ଶରୀରକୁ ଖଣ୍ଡ ଖଣ୍ଡ କରି ମାଂସ କାଟିଲେ ଏବଂ ସମସ୍ତ ଶୃଗାଳ ମାନଙ୍କ ଆଗରେ, ବ୍ୟାଘ୍ର ମାନଙ୍କ ଆଗରେ ତାର ମାଂସ ଫିଙ୍ଗିଦେଲେ। ସମସ୍ତେ ମାଂସାସୀ ପଶୁମାନେ ଆଜ୍ଞା ମାଂସ ଖାଇ ଯିଏ ଯୁଆଡେ ଚାଲିଗଲେ। ତାପରେ କଚମୁନି ଦେଖିଲେ, ଶୁକ୍ରମୁନି ଦେଖିଲେ କଚ ଫେରିଲା ନାହିଁ, ଏଣୁ ତାର ଅନୁସନ୍ଧାନ କରି ଦେଖିଲେ ଆଜ୍ଞା ନିରୁପାୟ। କଣ କଲେ ସିଏ? ଆଜି ସଞ୍ଜୀବନ

ଶୁକ୍ରାଚାର୍ଯ୍ୟ ସଞ୍ଜୀବନୀ ମନ୍ତ୍ର ଆଜ୍ଞା ତ୍ରିବାର ପାଠ କରିଦେଲେ, ଯେଉଁ ପଶୁମାନେ ଖାଇଥିଲେ କଚର ମାଂସ ସମସ୍ତେ ଆସିକି ଉଦ୍ଗାର କଲେ ଏବଂ କଚ ପୁନର୍ଜୀବିତ ହୋଇ ଉଠିଲେ। ସେଦିନ ପାଖରୁ ଆଉ ଦୂର ବନକୁ ଯିବା ପାଇଁ ଗୁରୁ ବାରଣ କଲେ। ସେଦିନ ଗଲା, ଅନ୍ୟ ଦିନକର କଥା ଆଜି ଶୁଣିବେ। ପୁଣି କହ।

0: ସେଦିନ ହଉଛି ଆଶ୍ରମ ଗୁରୁକୁଳ ଆଶ୍ରମରେ ଗଣେଶ ପୂଜା ସମସ୍ତ ଛାତ୍ର ମାନଙ୍କ ମନ ମଧ୍ୟରେ ଆଜ୍ଞା ଅତ୍ୟନ୍ତ ଭାବରେ ଆନନ୍ଦ ଭାବ ଚଳ ଚଞ୍ଚଳ କଚ ଗୋଟେ କମଣ୍ଡଳୁ ଧରି ଆଶ୍ରମ ନିକଟରେ ଥିବା ନଦୀ କୂଳକୁ ଯାଇଛି ଦେଖିଗଲା ଜଣେ ବିଧବା ବୃଦ୍ଧା ବ୍ରାହ୍ମଣୀ ବସି
1: କାନ୍ଦୁଛି
0: ଏଇ ତ ନୌକା ଅଛି ନୌକାରେ ତମେ ବସ ମୁଁ ପାରି କରିଦେବି
1: ପାରି କରିଦେ ବାପ ଧର
0: ରାଣ୍ଡ ବ୍ରାହ୍ମଣୀ ବୁଢ଼ୀ ବେଶୀ ରାକ୍ଷସୀ ନୌକାରେ ବସିଲା କଚ ଆଜ୍ଞା ନୌକା ବାହିଲା।

ସେ ଭଉଦିନ ନୌକାଟା ଘୁରି ଘୁରି ଘୁରି ଘୁରି ଯାଇକି ଉଚ୍ଚ ସ୍ଥାନରେ ଢାଇକିନା ପିଟି ଚୁରମାର ହେଇଗଲା ଏବଂ ରାକ୍ଷସ ମାନେ ଆଜ୍ଞା କଚର ହାତ ଗୋଡ ବାନ୍ଧି ଯାଇକି ଜଳନ୍ତା ଅଗ୍ନିରେ ତାକୁ ଆଜ୍ଞା ନିକ୍ଷେପ କଲେ କଚ ପଡିକି ମୁଠା ପାଉଁଶରେ ପରିଣତ ହେଇଗଲା ଏଣୁ ରାକ୍ଷସ ମାନେ ଏଥର ଗୋଟେ ଅଭିନବ ଉପାୟ କଲେ।

ଯୁଦ୍ଧ ନକଲେ ଶୁକ୍ର ମୁନି କହିଲେ ଆରେ ରାକ୍ଷସ ମାନେ ତମେ ହଉଛ ବଡ ଅହଙ୍କାରୀ ତମେ ହଉଛ ବଡ କୁଳଙ୍ଗାର ଆରେ ମୁଁ ହଉଛି ତମର ଗୁରୁ ତମେ ହଉଛ ମୋର ଶିଷ୍ୟ ଆଜି ମୋ ସହିତ ତମେ ଆଜି ଖେଳ ଖେଳିଲ ଠିକ ଅଛି ଆଜି ଖଳ ବୁଦ୍ଧି।

ଥର ସଞ୍ଜୀବନୀ ମନ୍ତ୍ର ପାଠ କରିଦେଲେ ପେଟ ଭିତରେ କଚ ଆଜ୍ଞା ସଞ୍ଜୀବନୀ ମନ୍ତ୍ର ଶିକ୍ଷା କଲା ଦେବତା ମାନେ ଚାହିଁଛନ୍ତି।

ଆକାଶରୁ ଦେବଦନ୍ଦୁ ବି ଆଜି ବାଜି ଉଠିଲା, ପାରିଜାତ ପୁଷ୍ପ ବୃଷ୍ଟି କଲେ। ଧନ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ, ଧନ୍ୟ ତମର ମହନୀୟ ଚରିତ୍ର, ଧନ୍ୟ ତମର ଆଦର୍ଶ। ହେଲେ ସଞ୍ଜୀବନୀ ମନ୍ତ୍ର ଆଜ୍ଞା ବର୍ତ୍ତମାନ ଶିକ୍ଷା କଲା କଛ। ଶୁକ୍ରମୁନି ଚିନ୍ତା କଲେ, ମୁଁ ଆଜି ମଦ୍ୟପାନ କଲି ବୋଲି ଆଜି ଏ ଅସୁବିଧାର ସମ୍ମୁଖୀନ ହେଲି, ଏଣୁ ମୁଁ ଆଜି ଅଭିଶାପ ଦେଉଛି। ଆଜି

ବଞ୍ଚି ଉଠିଲେ ଶୁକ୍ରାଚାର ଝିଅ ଆଶୀର୍ବାଦ କଲେ ବାବୁରେ କଚ ଯାବତ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଦର କୀର୍ତ୍ତି ପୁରାଣ ପୃଷ୍ଠାରେ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଆଜ୍ଞା ସବୁଦିନ ଅମର ହେଇକି ରହିଥାଉ। ଶୁକ୍ରମୁନି ଅସୁବିଧାର ସମ୍ମୁଖୀନ ହେଲେ ସତ୍ୟଯୁଗ ଗଲା ପ୍ରତ୍ୟା ଯୁଗରେ ରାବଣ ମଦ ମାଂସରେ ଉନ୍ମତ ହେଇ ସୀତାଙ୍କୁ ହରଣ କରି ସବଂଶେ ମଲା ପ୍ରତ୍ୟା ଯୁଗ ଗଲା। ଦ୍ୱାପର ଯୁଗରେ କାଦମ୍ବରୀ ରସ ପାନ କରି ଯଦୁବଂଶ ଧ୍ୱଂସ ହେଲା ଏବଂ କଳି ଯୁଗରେ ମଧ୍ୟ ବର୍ତ୍ତମାନ ମଦର ପ୍ରବଳ ପ୍ରଭାବ ଚାଲିଛି। ଏଣୁ ବିଭିନ୍ନ ପ୍ରକାର ମଦ ପାନ କଲେ ସ୍ୱାସ୍ଥ୍ୟହାନି, ଦାମ୍ପତ୍ୟ ଜୀବନ, ସ୍ୱାମୀ ସ୍ତ୍ରୀ ଭିତରେ କଳି କରିବା, ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ସବୁରି ମୂଳ କାରଣ ହଉଛି ମଦ। ଏଣୁ ସମସ୍ତଙ୍କୁ ମୋର ସବିଶେଷ ବିନମ୍ର ନିବେଦନ, ଆମେ ଯଥାସମ୍ଭବ ମଦ୍ୟପାନରୁ ବିରତ ହେବା।

ସୁନିଲେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।